0: ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍ ବା ଚିନି ଲୁଣ ସର୍ବତ ବା ସାଦା ପାଣି ପିଆନ୍ତୁ। ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 152ତମ ଭାଗ।
1: Episode number 152, 152.

ଶେଷ ହେଲା ଶ୍ରୀରାମଚରିତ ମାନସ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ପଶ୍ଚିମବଙ୍ଗ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିବେ। ସକାଳ 11 ବଜେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡନ ଶ୍ରୀ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସ୍ୱାଧୀନତା ଉତ୍ତରୁ ପଶ୍ଚିମବଙ୍ଗନ ବିଜେପି ପହେଲା କରି ସରକାର ଗଠନ କରିବା। ଏ ଶପଥ ଗ୍ରହଣ ଉତ୍ସବଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଜେପି ଆର୍ ଏନ୍ଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଭିଲ୍ ଯୋଗଦେବେ। ଗଲାକାଲି ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ଋତୁରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କର ନାଁ ଘୋଷଣା କରିଥିଲେ। ଶ୍ରୀକ୍ଷେତ୍ର ପୁରୀନ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ ଚକ ଅଖ ଡେରାନୀତି ହେବା। ସକାଳ ଧୂପନୀତି ଶେଷ ହେବା ଋତୁରୁ ଘଣ୍ଟଛତା ବିଜେ କାହାଳି ସହିତ ପଟୁଆର୍ଥୀ ଆଜ୍ଞାମାଳ ବିଜେ ହେବା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ ତିନି ରଥ ଲାଗି ଆଜ୍ଞାମାଳକେ ରଥ ଖଳାଥି ବିଜେ କରବାର ଉତ୍ତରୁ ଫି ରଥର ଦୁଇଟା ଚକଥି ଅଖଡେରା ନୀତି ଭୋଇ ସେବକମାନେ କରବେ। ସେନ୍ତା ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀଥି ରାତି ଚାପଥି 21 ଘେରା ଜଳ କ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଲାକାଲି ମୟୂରଭଞ୍ଜ ଜିଲ୍ଲାର ଦେଉଳିଠାରେ 33-11 KV ସବ୍ଷ୍ଟେସନ୍କେ ଆଭାସୀ ଜରିଆ ଉଦ୍ଘାଟନ କରିଛନ୍। ଏ ଅବସରରେ ଶ୍ରୀ ସିଂହଦେଓ କହିଛନ୍ ଯେ ଇଟା ଗ୍ରାମୀଣ ବିଦ୍ୟୁତ୍ ବ୍ୟବସ୍ଥାକେ ବର୍କସ୍ କରବାର ସହିତ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକେ ଅପନେଇକରି ସ୍ୱଚ୍ଛ ଶକ୍ତିକେ ପ୍ରୋତ୍ସାହିତ କରବା। ଏ ସବ୍ଷ୍ଟେସନ୍ଥି ଚୁହାଟା, କାନିମହୁଲ, ନୂଆଗାଁ, ଝାଲିଆମରା, ଆଳକୁଦା ଆର୍ ଦେଉଲି ପଞ୍ଚାୟତର 15,000 ଅତ୍କା ପରିବାର ଉପକୃତ ହେବେ। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ ଗଲାକାଲି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିକରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ସମୀକ୍ଷା କରିଛନ୍। ଡାକ୍ତର ମହାଲିଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନଥି ମାତୃ ଆଉ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ ଆର୍ ପରିବାର କଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ବାବଦେ ସମୀକ୍ଷା କରିଥିଲେ। ଏତାର ଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆର୍ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଆବଶ୍ୟକ ଭିତ୍ତିଭୂମି ଆଉ ଉପକରଣ ରଥିତି ବାବଦେ ଆଲୋଚନା କରିଥିଲେ। ସାଇବର ଅପରାଧୀ ଆର୍ ସାମାଜିକ ସମସ୍ୟାନୁ ସୁରକ୍ଷା ଲାଗି କିଶୋର କିଶୋରୀମାନେ ନାଇଁ ଡରିକରି ପୁଲିସ୍ ସାଙ୍ଗେ ଯୋଗାଯୋଗ କରବାର୍କେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଅନୁରୋଧ କରିଛନ୍। ଗଲାକାଲି ଭୁବନେଶ୍ୱରନ ପୁଲିସ୍ ସେବା ଭବନ, ଓଡ଼ିଶା ପୁଲିସ୍ ଆଉ ୟୁନିସେଫ୍ ତରଫୁ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସଙ୍ଗେ ପୁଲିସ୍ର ସଚେତନତା ଆର୍ ସମ୍ପର୍କ କାର୍ଯ୍ୟକ୍ରମର ଶୁଭାରମ୍ଭ କରିକରି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍, ଜୁଭେଣ୍ଟିକା ଜରିଏ ପୁଲିସ୍ ବ୍ୟବସ୍ଥାକେ ଶିଶୁ ଆଉ କିଶୋର କିଶୋରୀମାନଙ୍କ ଲାଗି ଅତ୍କା ସୁରକ୍ଷିତ ଆର୍ ବନ୍ଧୁତ୍ୱପୂର୍ଣ୍ଣ କରବାର୍କେ ଇ ଉଦ୍ୟମ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟର ପୁଲିସ୍ ଥାନାମାନଙ୍କେ ହେଇଥିବାର କାର୍ଯ୍ୟକ୍ରମଥି 15,000 ଅତ୍କା କିଶୋର କିଶୋରୀ ଯୋଗ ଦେଇଛନ୍। ଏତାର ଛଡ଼ା ଅଙ୍ଗନବାଡ଼ି ୱାର୍କର ଆର୍ ପାରାଲିଗାଲ ଭଲେଣ୍ଟିୟର୍ସମାନେ ଭିଲିଥି ସାମିଲ ହେଇଥିଲେ। ବରଗଡ଼ ଜିଲ୍ଲାର କେନାଲ ଜଳସେଚିତ ଅଞ୍ଚଳର ଡାଲୁଆ ଧାନ ଏପତକ ନାଇଁ ପାଚିଥିବାରୁ କେନାଲଥି ଜଳଯୋଗାଣ ଆଇବା 15 ତକ ବଢ଼ାଯାଇଛି। ଇ ବାବଦେ ବରଗଡ଼ କେନାଲ ଡିଭିଜନ ତରଫୁ ବିଜ୍ଞପ୍ତି ବାହାରିଛି। ସେ ଅଞ୍ଚଳମାନଙ୍କେ ଆବଶ୍ୟକ ପାନ ପହଞ୍ଚାବାର୍କେ ଜଳଯୋଗାଣ ସମୟ ବଢ଼ାଯାଇଛି ବୋଲି ଏ ଘୋଷଣା କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜର ଜମି ପଟା, ଘରବାରୀ ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନଥି 23 ସଂଶୋଧନ ମାମଲା ଆର୍ ଭିନ୍ ଭିନ୍ କର ଆଦାୟ ବାବଦେ ତହସିଲଦାର ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ ସୋସାଇଟି ଆଉ ରକ୍ତଭଣ୍ଡାର ତରଫୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ ଗଲାକାଲି ଗୋଟିଏ ରକ୍ତଦାନ ଶିବିର ହୋଇଯାଇଛି। ଏଥିମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ସାନ୍ ମହେଶ୍ୱର ବନ ବିଭାଗ ସେକ୍ସନ୍ର ନୂଆପଡ଼ା ଆଦର୍ଶ ଡିଗ୍ରୀ କଲେଜର 30 ଛାତ୍ରଛାତ୍ରୀମାନଙ୍କ ଲାଗି 35 ପ୍ରାକ୍ ତାଲିମ ଶିବିର ହୋଇଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗରନ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହୋଇକରି ଆଇବା 12-13 ତାରିଖ ବେଲ୍କେ ଲଘୁଚାପର ରୂପ ନେଇପାରେ। ଆଜି ରାଜ୍ୟର ସବୁ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଥିନେଇ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଏହାର ଲମ୍ବ 70 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାରହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ରାଜସ୍ୱ ପର୍ଷଦ ଅଧୀନସ୍ଥ ରିଭିଜନ କୋର୍ଟଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। କୋର୍ଟଗୁଡ଼ିକରେ ମାମଲାର ତ୍ୱରିତ ଶୁଣାଣି ପାଇଁ ପଦକ୍ଷେପ ନେବାକୁ ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଲି ପଡ଼ିଥିବା କୋର୍ଟଗୁଡ଼ିକର ପଦବୀଗୁଡ଼ିକ ତୁରନ୍ତ ପୂରଣ କରାଯିବ ଓ କୋର୍ଟ ପରିଚାଳନାକୁ ଅଧିକ ମଜବୁତ କରିବାକୁ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଜମିଜମା ମାମଲାଗୁଡ଼ିକରେ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳୀକରଣ କରାଯିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ପର୍ଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ 41 ରିଭିଜନ କୋର୍ଟର ପ୍ରିଜାଇଡିଂ ଅଧିକାରୀମାନେ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଜୁଭେଣ୍ଟିକା କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଏହା ମାଧ୍ୟମରେ ପୋଲିସ କିଶୋର କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ଉଚିତ। ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ 555 ପୋଲିସ ଥାନାର 15,000 ଅଧିକ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଓ ଛତ୍ରପୁର ଥାନା ଏବଂ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରରେ ଆଜ୍ଞାମାଳ ବିଜେ ହେବେ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର 2 ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉରୀ ବିଧି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲା ରେଡ୍କ୍ରସ୍ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ। ଶିବିରରେ ମୋଟ 21 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାରା ରାମାୟଣ ମା'ଙ୍କ ଠାକୁରାଣୀ ଯାତ୍ରାର ପଞ୍ଚମ ଦିନରେ ମା'ଙ୍କ ଘଟ ସହର ପରିକ୍ରମା କରିଥିଲା। ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ପୂଜା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦହିଭାତ ଭୋଗ କରାଯାଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 2-3 ଦିନ ମଧ୍ୟରେ ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ପ୍ରାୟ ସମସ୍ତ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ ତଳେ ରହିଥିଲା। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେବ। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଓଡ଼ିଶା ଫୁଟବଲ ଆସୋସିଏସନ୍ ଏବଂ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ନୟାଗଡ଼ଠାରେ ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ଶରଣକୂଳ ଏଫ୍ସି ବିଜୟୀ ହୋଇଛି। ଖଣ୍ଡପଡ଼ା ଦଳକୁ 2-0 ଗୋଲ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମଦନ ମୋହନ ପାଢ଼ୀ।
2: ଆୟୁର୍ବେଦ ବିଶ୍ୱର ପ୍ରାଚୀନତମ ଚିକିତ୍ସା ପଦ୍ଧତି ଯାହା ପ୍ରାୟ 1000 ଖ୍ରୀଷ୍ଟପୂର୍ବର ଭାରତୀୟ ମହର୍ଷିମାନଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା କାଇ ଚିକିତ୍ସା ଶଲ୍ୟ ଚିକିତ୍ସା ପରି 8 ଅଙ୍ଗରେ ବିଭକ୍ତ କରାଯାଇ ବିଶେଷଜ୍ଞମାନଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା ସୁସ୍ଥ ଲୋକର ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ରୋଗୀର ରୋଗ ଉପଶମ କରିବା। ମୁଖ୍ୟତଃ ବିଭିନ୍ନ ବୃକ୍ଷଲତାର ଅଂଶବିଶେଷକୁ ନେଇ ଚିକିତ୍ସା କରାଯାଉଥିଲେ ମଧ୍ୟ କେତେକ ଧାତୁ ଏବଂ ଖନିଜ ଦ୍ରବ୍ୟର ଶୋଧନ ତଥା ଭସ୍ମ ତିଆରି କରାଯାଇ ଔଷଧ ଭାବରେ ମଧ୍ୟ ପ୍ରୟୋଗ କରାଯାଏ। ଆମର ଚିକିତ୍ସାରେ ଔଷଧ ସହିତ ଆହାର ଏବଂ ବିହାରର ମଧ୍ୟ ଭୂମିକା ରହିଥିଲା। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ଅନେକ ସଫଳ ଚିକିତ୍ସା ଏବଂ ଶଲ୍ୟକର୍ମ କରିପାରୁଥିଲେ ମଧ୍ୟ କେତେକ ରୋଗର ସଫଳ ଚିକିତ୍ସା ବା ସନ୍ତୋଷଜନକ ଚିକିତ୍ସା ହୋଇପାରୁନାହିଁ। ତେଣୁ ଅନେକ ରୋଗର ସମାଧାନ ଆୟୁର୍ବେଦ ଚିକିତ୍ସା ଦ୍ୱାରା ସମ୍ଭବ। ଏହା ଭିନ୍ନ ଆୟୁର୍ବେଦ ଚିକିତ୍ସା କୁପ୍ରଭାବ ବିହୀନ, ତେଣୁ ସମଗ୍ର ପୃଥିବୀରେ ଆୟୁର୍ବେଦ ଚିକିତ୍ସାର ଆଦର ବଢ଼ିବାରେ ଲାଗିଛି। ଆମର ଭାରତବର୍ଷରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ବିଶେଷ କରିକି ଗର୍ଭବତୀ ମହିଳା ଏବଂ ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଏବଂ ଶିଶୁମାନଙ୍କର ଶାରୀରିକ ଏବଂ ମାନସିକ ବୃଦ୍ଧି ବାଧିତ ହେଉଛି। ଆମର ବୈଶ୍ୱିକ ଯେଉଁ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ୍ ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥାନ 94 ଏବଂ ପ୍ରାୟ 39% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଏକ ପକ୍ଷରେ ଧନିକ ବର୍ଗରେ ବା ସହରାଞ୍ଚଳରେ ଓଜନ ଅଧିକ ଏବଂ ତାହାର ଉପଦ୍ରବ ଜନିତ ରୋଗ ସୃଷ୍ଟି ହେଉଥିବା ବେଳେ ଅନ୍ୟ ପକ୍ଷରେ କୁପୋଷଣ ଜନିତ ରୋଗ ସୃଷ୍ଟି ହେଉଛି। ତେଣୁ ଏ କ୍ଷେତ୍ରରେ ବହୁତ ଶସ୍ତା ଏବଂ ସୁଲଭ ଉପାୟରେ ଆୟୁର୍ବେଦ ପଦ୍ଧତି ଅବଲମ୍ବନ କରିକି ଆମେ କୁପୋଷଣରୁ ବଞ୍ଚିପାରିବା। ଆମର ଆୟୁର୍ବେଦରେ ବିଭିନ୍ନ ଖାଦ୍ୟ ପଦାର୍ଥକୁ ବିଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି, ଯେମିତି ଶୁକଧାନ୍ୟ ବର୍ଗ ଧାନ ଚାଉଳ ଗହମ, ସମିଧାନ୍ୟ ବର୍ଗରେ ଯେତେ ଡାଲି ଜାତୀୟ ମୁଗ ହରଡ଼ ମଟର ଆଦି ରହିଲା, ପତ୍ର ଶାଗ ପୁଷ୍ପ ଶାଗ ଫଳ ଶାଗ ପନିପରିବା ରହିଲା, ଏସବୁର କ'ଣ ଗୁଣ ରହିଛି ସେଗୁଡ଼ିକ ପଥ୍ୟ ଭାବରେ ବର୍ଣ୍ଣନା ହୋଇଛି। ଏଗୁଡ଼ିକ ଅଧିକ ଖାଇଲେ ବା କେଉଁ ଖାଦ୍ୟ ଖାଇଲେ ରୋଗ ହେବ ସେ ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି। ଆୟୁର୍ବେଦର ବର୍ଣ୍ଣନା ଅନୁସାରେ ଆମେ ସବୁ ଜିନିଷ ଭାତ ଗହମ ରୁଟି ସହିତ ପନିପରିବା ଡାଲି କ୍ଷୀର ଏବଂ ଦୁଗ୍ଧଜାତ ପଦାର୍ଥ ମାଛ ମାଂସ ଅଣ୍ଡା ଯେଉଁମାନେ ଆମିଷାଶୀ ସେମାନେ ସବୁ ମିଶେଇକି ସେବନ କରିବା ଉଚିତ। ଆହୁରି ମଧ୍ୟ କୁହାଯାଇଛି ଯଦି ଶିଶୁଟିଏ ଅଛି ତାକୁ ଭଲ ରକମ କ୍ଷୀର ହେଉନି ତାହେଲେ ଯେଉଁ ପ୍ରସୂତା ମା ସେ ଯଦି କଳମ ଶାଗ ବା ଅମୃତଭଣ୍ଡା ଲାଉ ଏକୁ ଖାଏ ତାହେଲେ କ୍ଷୀର ପର୍ଯ୍ୟାପ୍ତ ହୁଏ। ତେଣୁ ତାକୁ ମଧ୍ୟ ସେ ସମୟରୁ ପୋଷଣ ପ୍ରତି ଧ୍ୟାନ ଦେବା ଉଚିତ ଏବଂ ପୋଷଣ ପରେ ପିଲାଟି ଯେତେବେଳେ କ୍ରମଶଃ ବଡ଼ ହେଉଛି ତାକୁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଦେଉଛୁ। ଆୟୁର୍ବେଦ ପଦ୍ଧତିରେ ଆମର ପ୍ରତ୍ୟେକ ଖାଦ୍ୟ 6 ରସ ବିଶିଷ୍ଟ, ଯଥା ମଧୁର ବା ମିଠା, ଅମ୍ଳ ହେବା ଖଟା, ଲବଣ ବା ଲୁଣିଆ, କଟୁ ବା ରାଗ, ତିକ୍ତ ବା ପିତା ଏବଂ କଷାୟ ବା କଷାରସ। ତେଣୁ ସବୁଦିନେ ମନୁଷ୍ୟ ଏହି ସବୁ 6 ରସକୁ ମିଶେଇକି କିଛି ନା କିଛି ଖାଦ୍ୟ ଖାଇବା ଉଚିତ। ଆମର ଯେଉଁ ମୁଖ୍ୟ ଖାଦ୍ୟ ଭାତ ରୁଟି ଗହମ ଏଗୁଡ଼ିକ ମଧୁର ରସ ବିଶିଷ୍ଟ, ଆମର ପନିପରିବା ମଧ୍ୟ ଆମର ଯେଉଁ ଖାଉଛୁ ଜହ୍ନି ଝୁଡ଼ଙ୍ଗ ବାଇଗଣ ଶିମ୍ବ ଭେଣ୍ଡି ଅମୃତଭଣ୍ଡା ଲାଉ ବୋଇତ କଖାରୁ ପାଣି କଖାରୁ କନ୍ଦମୂଳ ଆଦି ଯାହା ଏଗୁଡ଼ିକ ମଧ୍ୟ ମଧୁର ରସ ବିଶିଷ୍ଟ। କିନ୍ତୁ ଆମକୁ କିଛି ଅମ୍ଳ ପଦାର୍ଥ ବା ସାଇଟ୍ରସ୍ ଫ୍ରୁଟ୍ ଅଳ୍ପ ମାତ୍ରାରେ ଖାଇବା ଦରକାର, ଯେଉଁଥିରେ ଲେମ୍ବୁ କମଳା ଲେମ୍ବୁ ତେନ୍ତୁଳି ଦହି ଆଉ କରମଙ୍ଗା ବିଲାତି ବାଇଗଣ ଭଳି ପଦାର୍ଥ ରହିଛି ତାକୁ ଅଳ୍ପ ମାତ୍ରାରେ ଖାଇବା ଦରକାର। ଲୁଣ ଆହୁରି କମ୍ ଖାଇବା ଦରକାର, ଯେଉଁଥିରେ କି ଆମେ ଆୟୋଡିନ୍ ମିଶା ଲୁଣ ବା ରଗଡ଼ା ଲୁଣ ବା ସୈନ୍ଧବ ଲୁଣ ବା କଳା ଲୁଣ ସେବନ କରିପାରିବା। ଆଉ କଟୁ ବା ରାଗ ଜିନିଷ ଅଳ୍ପ ଖାଇବା ଦରକାର, ଯେଉଁଥିରେ ଆମର ଲଙ୍କାମରିଚ ଗୋଲମରିଚ ପିପଳି ଆଦିର ପ୍ରୟୋଗ ରହିଛି। ଆଉ ପିତା ମଧ୍ୟ ସମୟ ସମୟରେ ଖାଇବା ଦରକାର, ଯେମିତି ଆମର କଲରା ହେଉ ନିମ୍ବ ପତ୍ର ହେଉ ଏକୁ ସମୟ ସମୟରେ ଖାଇଲେ ଆମର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ଏବଂ ଦେହକୁ ବିଭିନ୍ନ ରାସାୟନିକ ତତ୍ତ୍ୱ ମଧ୍ୟ ଆସିଥାଏ ଯେଉଁଟା ରୋଗରୁ ରକ୍ଷା କରେ। ଏବଂ କିଛି କଷା ଫଳ ଯେମିତି ଗୁଆଁର ହେଉ କଇଥ ହେଉ କାଙ୍କଡ଼ ହେଉ ଏଭଳି କଷା ଫଳ ମଧ୍ୟ କିଛି କିଛି ଖାଇବା ଦରକାର। ଏମିତି ଯଦି 6 ରସକୁ ମିଶେଇକି ଆମେ ଖାଦ୍ୟ ଖାଇବା ତାହେଲେ ଆମ ଦେହକୁ ପୁଷ୍ଟିସାର ଜୀବସାର ଏବଂ ଅନ୍ୟାନ୍ୟ ଦରକାରୀ ରାସାୟନିକ ତତ୍ତ୍ୱ ମିଳିପାରିବ, ପୋଷଣ ମିଳିପାରିବ। ଏହା ସହିତ ଆମର କୃମି ଦୂରେଇକି ରହିବା ଦରକାର ପିଲାମାନଙ୍କର ବିଶେଷ କରିକି, ଏବଂ ହଜମ ଠିକ୍ ହେବା ଦରକାର ତାହେଲେ ମଧ୍ୟ ପୋଷଣ ଠିକ୍ ହେବ। ଏଇ ଦୁଇଟା ପ୍ରତି ଧ୍ୟାନ ଦେବା ଦରକାର। ଏବଂ ମସଲା ଭିତରେ ହଳଦୀ ଡାଳଚିନି ଅଳେଇଚ ଜିରା ଜୁଆଣି ହିଙ୍ଗୁ ଆଦି ମସଲା ମଧ୍ୟ ଠିକ୍ ମାତ୍ରାରେ ବିଭିନ୍ନ ସବ୍ଜି ସହିତ ମିଶେଇକି ଖାଇବା ଦରକାର। ତେଣୁ ଆମେ ଗାଁ ଗହଳିରେ ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଶାଗ ମାଛ ଅଣ୍ଡା ବା ପନିପରିବା ମିଶେଇକି ଏକ ସନ୍ତୁଳିତ ଆହାର ଯଦି

0: ସେବନ କରିବା ତାହେଲେ ଆମେ କୁପୋଷଣରୁ ବଞ୍ଚିପାରିବା ଏବଂ କୁପୋଷଣ ଜନିତ ରୋଗମାନଙ୍କରୁ ରକ୍ଷା ପାଇପାରିବା।
1: ଆୟୁର୍ବେଦରେ ଖାଦ୍ୟ ଓ ପୋଷଣ ଏ ସମ୍ପର୍କରେ କହିଲେ ଡାକ୍ତର ମଦନ ମୋହନ ପାଢ଼ୀ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପଶ୍ଚିମବଙ୍ଗରେ ଆଜି ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ। କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଶପଥ ଗ୍ରହଣ ଉତ୍ସବ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ଏବଂ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗତକାଲି ଶ୍ରୀ ଅଧିକାରୀ ରାଜ୍ୟ ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହୋଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କୋଲକାତାଠାରେ ବିଧାୟକ ଦଳର ବୈଠକ ବସିଥିଲା। ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ସପକ୍ଷରେ ବହୁ ପ୍ରସ୍ତାବ ଆସିଥିଲା। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍ଏନ୍ ରବିଙ୍କୁ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟରେ ଟିଏମ୍ସିର 15 ଶାସନର ଅବସାନ ପରେ ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲା। ଶୁଭେନ୍ଦୁ ଅଧିକାରୀଙ୍କ ଘର ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ସହରରେ ଅବସ୍ଥିତ। ବିଜେପି ବିଧାୟକ ଦଳର ନେତା ରୂପେ ନିର୍ବାଚିତ ହେବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ନନ୍ଦୀଗ୍ରାମରେ ବିଜୟ ଉତ୍ସବ ପାଳନ କରାଯାଇଛି। ତାମିଲନାଡୁରେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟଙ୍କ ନେତୃତ୍ୱରେ ସରକାର ଗଠନ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି। ଆଇୟୁଏମ୍ଏଲ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଆଇୟୁଏମ୍ଏଲ୍ର ମୁଖ୍ୟ ପ୍ରଫେସର ଖାଦର ମୟଦିନ କହିଛନ୍ତି ତାଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପାଇଁ ସମ୍ମତିପତ୍ର ପ୍ରଦାନ କରିନାହିଁ। ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ୍ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତୁରନ୍ତ ସାମ୍ବିଧାନିକ ବ୍ୟବସ୍ଥା ଆରମ୍ଭ କରିବା ଲାଗି କହିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ନବନିର୍ବାଚିତ ବିଧାୟକମାନଙ୍କର ତାଲିକା ପ୍ରକାଶ ପାଇଥିବାରୁ ସରକାର ଗଠନ ସମୟର ଆବଶ୍ୟକତା ରହିଛି ଏବଂ ଏହା ରାଜ୍ୟ ପାଇଁ ମଙ୍ଗଳଦାୟକ ହେବ ବୋଲି ଷ୍ଟାଲିନ୍ କହିଛନ୍ତି। ସରକାର ଗଠନରେ ବିଳମ୍ବ କରିବା ଉଚିତ ନୁହେଁ ଏବଂ ରାଜ୍ୟପାଳଙ୍କୁ ଏ ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରିବା ଲାଗି ସେ ଅନୁରୋଧ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମାରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଭାରତୀୟ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ ଟିଏମ୍ଆର୍ର 10 ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଗତକାଲି ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ୱର୍ଶକାତର ଅଞ୍ଚଳରେ ଟିଏମ୍ଆର୍ କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଯୁଦ୍ଧବିରତି ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଯୁଦ୍ଧବିରତି ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ର ଆକ୍ରମଣକୁ ରଦ୍ଦ କରାଯାଇଛି। ସ୍ଥାୟୀ ଭାବେ ଯୁଦ୍ଧ ସମାପ୍ତ କରିବା ଲାଗି ଆଲୋଚନା ଜାରି ରହିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ହେଉଛି ସବୁଠାରୁ ବଡ଼ ସଂଘର୍ଷ ବୋଲି ସେ କହିଛନ୍ତି। ଇରାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ଏବଂ ରାଜନୈତିକ ପ୍ରଣୋଦିତ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ଏଥିରେ ହର୍ମୁଜ୍ ପ୍ରଣାଳୀରେ ଜାହାଜର ସୁରକ୍ଷା ସମ୍ପର୍କିତ ପ୍ରସ୍ତାବ ରହିଛି। ଏହା ହେଉଛି ନିଜ ମାମଲାରେ ଆମେରିକାର ହସ୍ତକ୍ଷେପ ବୋଲି ଇରାନ କହିଛି। ଆମେରିକା, ବାହାରିନ୍, ସାଉଦି ଆରବ, ୟୁଏଇ, କୁଏତ ଏବଂ କାତାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସୁଗମ କରିବାର ଉଦ୍ଦେଶ୍ୟ ରହିଛି। ଆମେରିକା ଇରାନ ଉପରେ ବାଣିଜ୍ୟିକ ଜଳମାର୍ଗ ଅବରୋଧ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦରେ ଦୋଷାରୋପ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁଏନା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦୁଇ ନେତା ଭାରତ ଗୁଏନା ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଜୟଶଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଗୁଏନାର କାରିଭେନ୍ଠାରେ ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଫ୍ରାଙ୍କ ଆନ୍ଥୋନିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜୟଶଙ୍କର ଜାମାଇକା ଯାଇଥିଲେ। ଏହାପରେ ସୁରିନାମ ଗସ୍ତ କରିବା ସହ ଅନ୍ତିମ ପର୍ଯ୍ୟାୟରେ ତ୍ରିନିଦାଦ ଏବଂ ଟବାକୋ ଯିବେ। ଚିଲିର ବୈଦେଶିକ ମନ୍ତ୍ରୀ ଫ୍ରାନ୍ସିସ୍କୋ ଫିରେସ୍ ମାକେନା ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି। ସେ ଭାରତରେ 15 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ସୋମବାର ଆସୋଚାମ୍ ଏବଂ ଭାରତୀୟ ଖାଦ୍ୟ ଆମଦାନୀ ଫୋରମ ଦ୍ୱାରା ଆୟୋଜିତ ବ୍ୟବସାୟିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ମଙ୍ଗଳବାର ସେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସିଆଇଆଇ ବ୍ୟବସାୟିକ ସମ୍ମିଳନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସେ ଭାଗ ନେବେ। ଶ୍ରୀ ଫ୍ରାନ୍ସିସ୍କୋ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ଚିଲି ବ୍ୟବସାୟିକ ପ୍ରତିନିଧି ଦଳର ମିଳିତ ବୈଠକରେ ଶ୍ରୀ ଫ୍ରାନ୍ସିସ୍କୋ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ଡକ୍ଟର ରାମମୂର୍ତ୍ତି ଶ୍ରୀଧରଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଧାମରାସ୍ଥିତ କ୍ଷେପଣାସ୍ତ୍ରୀୟ ଘାଟିରୁ ଟେକ୍ନିକାଲ୍ ଆଡ୍ଭାନ୍ସଡ୍ ରେଞ୍ଜ ଆଗ୍ୟୁମେଣ୍ଟେସନ୍ ଟିଆର୍ଏ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି। ଏହି କ୍ଷେପଣାସ୍ତ୍ର 5000 କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ସହ ଏହାର ଲମ୍ବ 17 ମିଟର ରହିଛି। ଏହା ସାଧାରଣ ଅନିୟନ୍ତ୍ରିତ ୱାର୍ହେଡ୍କୁ ନିଖୁଣ ଭାବେ ଲକ୍ଷ୍ୟଭେଦୀ ଅସ୍ତ୍ରରେ ପରିଣତ କରିବାର କ୍ଷମତା ରଖେ। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ କମ୍ ଖର୍ଚ୍ଚ ସମ୍ପନ୍ନ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଓ ବାୟୁସେନାକୁ ଶୁଭେଚ୍ଛା ଜଣାଇବା ସହ ଏହା ଦେଶର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ କରିବ ବୋଲି କହିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ 143 ରନ୍ର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 14 ଓଭର 2ଟି ବଲ୍ରେ 2ଟି ୱିକେଟ୍ ହରାଇ 147 ରନ୍ କରିବାକୁ ସମର୍ଥ ହୋଇଥିଲା। ଫିନ୍ ଆଲେନ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। କୋଲକାତା ନାଇଟ୍ ରାଇଡର୍ସ ଏହା ହେଉଛି ଚତୁର୍ଥ ବିଜୟ। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 142 ରନ୍ ସଂଗ୍ରହ କରିଥିଲା। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଙ୍କୁଲ ରୟ ଏବଂ କାର୍ତ୍ତିକ ତ୍ୟାଗୀ 2ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ବୈଭବ ଆରୋରା, ସୁନୀଲ ନାରିନେ ଏବଂ କ୍ୟାମେରନ୍ ଗ୍ରୀନ୍ 1ଟି ଲେଖାଏଁ ୱିକେଟ୍ ନେଇଥିଲେ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ରାତି 7:30ରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ, ମାହେ, ଲାକ୍ଷାଦ୍ୱୀପ, ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଏବଂ କରେକେଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ବିଜେପିର।

0: ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ତାମିଲନାଡୁରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି। ଦେଶର ସୁରକ୍ଷା ବ୍ୟବସ୍ଥା ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରୁଷ ଓ ୟୁକ୍ରେନ୍ ମଧ୍ୟରେ ତିନିଦିନିଆ ଅସ୍ତ୍ରବିରତି ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ 8 wicketରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ବିକଶିତ ସହର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ପୁଷ୍ପଲତା ସାହୁ। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯେଉଁଠି ସର୍ବାଙ୍ଗୀନ ଶିକ୍ଷା ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ମ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି, ତାହେଲେ ଆଉ ଡେରି କାହିଁକି? KGରୁ 9ମ ଓ 11ମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ୍ ନମ୍ବର 7873819998 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ୍ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।
3: ଅଂଶୁଘାତ ପ୍ରତି ସାବଧାନ, ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା ତଥା ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁ ରସ ପିଅନ୍ତୁ। କାକୁଡ଼ି ଓ ତରଭୁଜ ଆଦି ଖାଆନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ହାଲୁକା ଓ ଢିଲା ପୋଷାକ ପିନ୍ଧନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।
4: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ। ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ୍ ନମ୍ବର 9348961843 କିମ୍ବା 9564968302।
2: ଚିନ୍ମୟ ବିଦ୍ୟାଳୟ ଓଡ଼ିଆ ମାଧ୍ୟମ Sector 7 ରାଉରକେଲା ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983-2025 ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8ଟାରୁ ଦିନ 11ଟା। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣମାନଙ୍କୁ ଆକାଶବାଣୀ ରାଉରକେଲାର ବିକଶିତ ସହର କାର୍ଯ୍ୟକ୍ରମକୁ। ଏହି କାର୍ଯ୍ୟକ୍ରମର ପ୍ରଯୋଜକ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ପୁଷ୍ପଲତା। ଶ୍ରୋତା ବନ୍ଧୁ, ରାଉରକେଲା ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ସହର ତଥା ଦ୍ୱିତୀୟ ବୃହତ୍ତମ ସହର, ଯାହା ବର୍ତ୍ତମାନ ଏକ ସ୍ମାର୍ଟ ସିଟି ଭାବରେ ବିକଶିତ ହେଉଛି। ଏହି ରାଉରକେଲା ସ୍ମାର୍ଟ ସିଟି ମିଶନ ଅଧୀନରେ ଟ୍ରାଫିକ୍ ବ୍ୟବସ୍ଥା, ସ୍ୱଚ୍ଛ ପାନୀୟ ଜଳ ଏବଂ ଆଧୁନିକ ରାସ୍ତାଘାଟର ବିକାଶ କରାଯାଉଛି। ଷ୍ଟିଲ୍ ସିଟି ଭାବରେ ପରିଚିତ ରାଉରକେଲାରେ ରାଉରକେଲାର ଷ୍ଟିଲ୍ ପ୍ଲାଣ୍ଟ ଏହାର ଅର୍ଥନୀତିର ମୁଖ୍ୟ ଆଧାର। ଏହା ବ୍ୟତୀତ ବହୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟ ଏଠାରେ ରହିଛି। ଏନ୍ଆଇଟି ରାଉରକେଲା ଭଳି ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଅନୁଷ୍ଠାନ ଏଠାରେ ଅବସ୍ଥିତ, ଯାହା ଶିକ୍ଷା କ୍ଷେତ୍ରରେ ସହରକୁ ଆଗେଇ ନେଉଛି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଶ୍ୱସ୍ତରୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ନିର୍ମାଣ ପରେ ରାଉରକେଲା ଏକ ପ୍ରମୁଖ ଆନ୍ତର୍ଜାତୀୟ ହକି କେନ୍ଦ୍ର ଭାବରେ ପରିଗଣିତ ହେଉଛି। ସହରଟି ଦେଶର ଅନ୍ୟାନ୍ୟ ପ୍ରାନ୍ତ ସହ ରେଳ ଏବଂ ସଡ଼କ ପଥରେ ଭଲ ଭାବରେ ସଂଯୁକ୍ତ। ଏଠାରେ ରାଉରକେଲା ବିମାନ ବନ୍ଦର ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଏହି ସବୁ ଦିଗ ରାଉରକେଲାକୁ ଏକ ଉନ୍ନତ ଏବଂ ବିକଶିତ ସହର ଭାବରେ ଗଢ଼ି ତୋଳିବାରେ ସହାୟକ ହେଉଛି। ଏହାଛଡ଼ା ଶ୍ରୋତାବନ୍ଧୁ, ରାଉରକେଲା ସହରର ବିକାଶ ଏବଂ ମହିଳା ସଶକ୍ତିକରଣରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଏହି ଗୋଷ୍ଠୀଗୁଡ଼ିକ ଦ୍ୱାରା ହୋଇଥିବା କିଛି ପ୍ରମୁଖ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ରାଉରକେଲାର ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ଏବଂ ବର୍ଜ୍ୟବସ୍ତୁକୁ ପୃଥକୀକରଣ କରିବାରେ ଏସ୍ଏଚ୍ଜି ମହିଳାମାନେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଏହାଦ୍ୱାରା ସହର ସ୍ୱଚ୍ଛ ରହିବା ସହ ସେମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇଛି। ସହରର ବିଭିନ୍ନ ସ୍ଥାନରେ ଥିବା ଆହାର କେନ୍ଦ୍ରଗୁଡ଼ିକ ଏହି ମହିଳା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହା ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରୁଛି। ଓଦା ଆବର୍ଜନାର ଖତ ତିଆରି କରିବା ପାଇଁ ସ୍ଥାପିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରଗୁଡ଼ିକ ଏସ୍ଏଚ୍ଜି ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଛି, ଯାହା ସହରର ଅଳିଆ ଆବର୍ଜନାକୁ କମ୍ କରୁଛି। ମିଶନ ଶକ୍ତି ଅଧୀନରେ ଋଣ ସହାୟତା ପାଇଁ ଏହି ମହିଳାମାନେ କ୍ଷୁଦ୍ର ଶିଳ୍ପ, ସିଲେଇ, ଖାଦ୍ୟ ପ୍ରକ୍ରିୟାକରଣ ଭଳି କାର୍ଯ୍ୟ କରି ନିଜକୁ ଆର୍ଥିକ ଭାବେ ସ୍ୱାଧୀନ କରୁଛନ୍ତି। ରାଉରକେଲା ସହରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ପାଇଁ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଯୋଗାଇବାରେ ଏସ୍ଏଚ୍ଜି ସହଯୋଗ କରୁଛନ୍ତି। ତେବେ ଶ୍ରୋତାବନ୍ଧୁ, ଏହି ରାଉରକେଲା ସହରର ବିକାଶ କ୍ଷେତ୍ରରେ ଏସ୍ଏଚ୍ଜି ଗ୍ରୁପ୍ର ଆଉ କ'ଣ କ'ଣ ଭୂମିକା ରହିଛି, ସେ ବିଷୟରେ ଆଜି ଆମେ ଆଲୋଚନା କରିବା ଆଜିର ଆମର ଅତିଥିଙ୍କ ସହିତ। ଶ୍ରୋତାବନ୍ଧୁ, ଏ ବିଷୟରେ ତ ଆଜି ଆମ ଅତିଥିଙ୍କ ସହ ନିଶ୍ଚୟ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର ମ୍ୟାଡ଼ାମ,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲାର ବିକଶିତ ସହର କାର୍ଯ୍ୟକ୍ରମକୁ।
1: ସେଥିପାଇଁ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ମ୍ୟାଡ଼ାମ ଆପଣଙ୍କର ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ନମସ୍କାର, ଜୟ ଜଗନ୍ନାଥ। ମୋର ଶ୍ରୋତା ବନ୍ଧୁମାନେ, ଏଠି କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ନାମ ହେଲା ଇତିଶ୍ରୀ ସାମଲ, ମୁଁ ରାଉରକେଲାର ସେକ୍ଟର 20 ନିବାସୀ ଅଟେ। ମୋର ଶିକ୍ଷାଗତ ଯୋଗ୍ୟତା PG ୱିଥ୍ BEd। ମୁଁ ଜଣେ ଗୃହିଣୀ, ଗୃହିଣୀ ଏଥିପାଇଁ କାହିଁକି ନା ମୋର ଗୋଟେ ଛୋଟ ଝିଅ ଅଛି, ସେଥିପାଇଁ ମୁଁ କେଉଁଠି ଚାକିରି କରିବା ପାଇଁ ଯାଇପାରିଲିନି। ଗୃହିଣୀ ହେବା ସତ୍ତ୍ୱେ ମୁଁ ଖାଲି ବସି ନାହିଁ, ନାରୀ ଶକ୍ତି SHG ଗ୍ରୁପ୍ର ମୁଁ ସେକ୍ରେଟେରୀ ହିସାବରେ କାମ କରୁଛି, ଏବଂ ସେଠି ଆଉ ଜଣେ ହୋମ୍ ଟ୍ୟୁଟର ହିସାବରେ ମଧ୍ୟ କାମ କରୁଛି। ମୋତେ SHG ଗ୍ରୁପ୍ରେ କାମ କରିବା ପାଇଁ ଭଲ ଲାଗିଲା, କାହିଁକି ନା ମହିଳାମାନଙ୍କର ସଶକ୍ତିକରଣ ଆଉ ସ୍ୱାବଲମ୍ବନ ପାଇଁ ମୁଁ ବହୁତ ଇଚ୍ଛୁକ।
0: ଆଜ୍ଞା, ବହୁତ ଭଲ କଥା। ମ୍ୟାଡ଼ାମ ଆପଣ ତ ଜାଣିଥିବେ ଆମ ରାଉରକେଲା ସହର ହେଉଛି ଗୋଟେ ବିକଶିତ ସହର।
1: ଆଜ୍ଞା।
0: ଏବଂ ଏହା ଗୋଟିଏ ସ୍ମାର୍ଟ ସିଟି, ଆଉ ଏଠି ଅନେକ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥାଏ। ତେବେ ରାଉରକେଲା ସହରର ଉନ୍ନତିମୂଳକ କାର୍ଯ୍ୟରେ SHG ଗ୍ରୁପ୍ ସଦସ୍ୟମାନଙ୍କର କ'ଣ ଭୂମିକା ରହିଛି, ସେ ବିଷୟରେ ଆଜିର ଆମର ଆଲୋଚନା।
1: ଆଜ୍ଞା
0: ମ୍ୟାଡ଼ାମ, ଆପଣ ତ ନାରୀ ଶକ୍ତି SHG ଗ୍ରୁପ୍ର ସେକ୍ରେଟେରୀ, ତେବେ ପ୍ରଥମେ ଆପଣ ଆମ ଶ୍ରୋତାମାନଙ୍କୁ ବୁଝାଇ କହିବେ ଯେ SHG ଗ୍ରୁପ୍ କ'ଣ।
1: ଦେଖନ୍ତୁ, ବହୁତ ଭଲ ପ୍ରଶ୍ନ ଥିଲା, SHG ଗ୍ରୁପ୍ କ'ଣ। ସମସ୍ତେ ଜାଣନ୍ତି SHG ଗୋଟେ ଗ୍ରୁପ୍ ହେଲା ଯେଉଁମାନେ ନାରୀମାନେ ବସି ସେମାନେ କଥାବାର୍ତ୍ତା କରନ୍ତି, କିଛି ଆଲୋଚନା କରନ୍ତି ଏବଂ କ'ଣ ଟଙ୍କା ସଞ୍ଚୟ କରନ୍ତି, ସମସ୍ତଙ୍କୁ ଏହା ଜଣା। କିନ୍ତୁ SHG ଗ୍ରୁପ୍ ବିଷୟରେ ଅଳ୍ପ ବହୁତ ତ ସମସ୍ତଙ୍କୁ ଜଣା ଅଛି, ତଥାପି ଆପଣମାନଙ୍କୁ ବା ମୋର ଶ୍ରୋତା ଭଉଣୀ ଭାଇମାନଙ୍କୁ ୟା ବନ୍ଧୁମାନଙ୍କୁ ମୁଁ ଡିଟେଲ୍ସ ବିଷୟରେ କହିବାକୁ ଚେଷ୍ଟା କରିବି। SHG ହେଲା ସେଲ୍ଫ ହେଲ୍ପ ଗ୍ରୁପ୍, ଯେଉଁଟାକି ଆପଣଙ୍କ ସ୍ୱୟଂ ସହାୟକ ଗୋଷ୍ଠୀ। ଏଇ ଗ୍ରୁପ୍ଟି କେବଳ ମହିଳାମାନଙ୍କୁ ନେଇ ଗଠିତ, ଏଥିରେ କୌଣସି ଜେଣ୍ଟସ୍ ବା ନାବାଳିକାମାନେ ଏଥିରେ ଏଣ୍ଟ୍ରି କରିପାରିବେ ନାହିଁ। ଏଇ ଗ୍ରୁପ୍ଟି ସାଧାରଣତଃ 10-20 ଜଣ ମହିଳା ମିଶି ସମ୍ମତି ନିଜ ଇଚ୍ଛାରେ ଏଇ ଗୋଟେ ଗୋଷ୍ଠୀ ଗଠନ କରିଥାନ୍ତି ବା ଛୋଟ ଗ୍ରୁପ୍ ଗୋଟେ ଗଠନ କରିଥାନ୍ତି। ଏଇ ଗ୍ରୁପ୍ ମାଧ୍ୟମରେ ମହିଳାମାନେ ଆର୍ଥିକ ଭାବରେ ସଶକ୍ତ ହେବା ସହିତ ଆତ୍ମନିର୍ଭର ହେବାକୁ ସମର୍ଥ ହୋଇପାରନ୍ତି। ଏହା ଆର୍ଥିକ ଦୃଷ୍ଟିକୋଣରୁ ନୁହେଁ, ସାମାଜିକ ଭାବେ ବି ବହୁତ ପ୍ରଭାବଶାଳୀ। କିପରି, ଯେମିତିକି ମହିଳାମାନଙ୍କର ଆତ୍ମବିଶ୍ୱାସ ବଢ଼ିବା ସହିତ ସେମାନେ ସମାଜରେ ସମ୍ମାନ ମଧ୍ୟ ପାଇଥାନ୍ତି। ମୋ ମତରେ SHG ଏକ ଏପରି ମଞ୍ଚ ଯାହା ନାରୀମାନଙ୍କର ଡିସିସନ୍ ଦେବା, ରେସ୍ପନ୍ସିବିଲିଟି ନେବା ଆଉ ସେମାନଙ୍କୁ ବିଭିନ୍ନ ପ୍ରକାର ଅପରଚ୍ୟୁନିଟିର ସୁଯୋଗ ଦେଇଥାଏ। ଆଉ ମୋର ବିଶ୍ୱାସ ଯେ ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଆମେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା। ସରଳ ଭାଷାରେ କହିବାକୁ ଗଲେ SHG ହେଉଛି ସଞ୍ଚୟ, ସହଯୋଗ ଆଉ ସ୍ୱାବଲମ୍ବର ଏକ ଶକ୍ତିଶାଳୀ ମାଧ୍ୟମ ଯାହା ନାରୀମାନଙ୍କୁ ଏକ ନୂଆ ଦିଗ ଦେଖାଇଥାଏ।
0: ଆଜ୍ଞା, ବହୁତ ସୁନ୍ଦର କଥା ମ୍ୟାଡ଼ାମ। ଆପଣ ତ SHG ଗ୍ରୁପ୍ କ'ଣ ବହୁତ ସୁନ୍ଦର ଭାବରେ ବୁଝାଇ କହିଲେ, ତେବେ ଏହି ଗ୍ରୁପ୍ ଗଠନର ମୁଖ୍ୟ ଉଦ୍ଦେଶ୍ୟ କ'ଣ?
1: ଦେଖନ୍ତୁ, ସବୁ ଗ୍ରୁପ୍ର କିଛି କିଛି ଉଦ୍ଦେଶ୍ୟ ଥାଏ, ମାନେ ସ୍କୁଲ ହେଲା କି କଲେଜ ହେଲା, ଶିକ୍ଷାନୁଷ୍ଠାନ ଯାହା ବି ହେଲେ ସମସ୍ତଙ୍କର କିଛି ଉଦ୍ଦେଶ୍ୟ ଥାଏ। ଯେତେବେଳେ ଗଭର୍ଣ୍ଣମେଣ୍ଟର ଗୋଟେ ସଂସ୍ଥା ଏଇଟା SHG ଗ୍ରୁପ୍, ନିଶ୍ଚିତ ଭାବରେ ତା'ର ଉଦ୍ଦେଶ୍ୟ ମଧ୍ୟ ବହୁତ ବଡ଼ ଥିବ।
0: ଆଜ୍ଞା,
1: ମହିଳା ଯେଉଁମାନେ କି ଆଗରୁ ଆମର ମାଆମାନଙ୍କ କଥା ତ ମୁଁ କହିପାରିବିନି, କିନ୍ତୁ ଆମର ଆଈ ତାଙ୍କ ମାଆମାନେ ସେମାନେ କେବେ ବାହାରକୁ ବାହାରନ୍ତିନି, ଚାରିକାନ୍ତ ଭିତରେ ସୀମିତ ଥାଆନ୍ତି। ତ ଆଜିକା ଡେଟ୍ରେ SHG କ'ଣ କରିଛି ନା, ତା'ର ମୂଳ ଉଦ୍ଦେଶ୍ୟ ହେଲା ଆର୍ଥିକ ଓ ସାମାଜିକ ଭାବରେ ମହିଳାମାନଙ୍କୁ ସଶକ୍ତ କରିବା। SHGର ମଧ୍ୟ ଲକ୍ଷ୍ୟ ଯେଉଁଟା କହିଲେ ଆପଣ, SHGର ମଧ୍ୟ ମୁଖ୍ୟ ଲକ୍ଷ୍ୟ ଅଛି ସ୍ୱାବଲମ୍ବୀ, ଯେଉଁଟାକି ଏମ୍ପାୱାରମେଣ୍ଟ, ମହିଳାମାନଙ୍କୁ ଏମ୍ପାୱାରମେଣ୍ଟ କରିବା, ସେମାନେ ନିଜ ଆୟ ନିଜେ ସୃଷ୍ଟି କରିବେ ଏବଂ ପରିବାରକୁ ସହଯୋଗ କରିବେ। ଆଉ ଗୋଟେ ହେଉଛି ଡେଭଲପମେଣ୍ଟ, ମହିଳାମାନେ ନିଜର ଡେଭଲପମେଣ୍ଟ କେମିତି କରିପାରିବେ, ଯେମିତିକି କିଛି ଲୋକଙ୍କ ସହିତ ଆଲୋଚନା କରିବା ଦ୍ୱାରା ସେମାନଙ୍କର ଆତ୍ମନିର୍ଭରଶୀଳ ବା

0: ନିଜର କ୍ୱାଲିଟି ବଢ଼ିଥାଏ, ଯାହାଫଳରେ ସେମାନେ ନିଷ୍ପତ୍ତି ନେଇପାରନ୍ତି, ସମସ୍ୟାର ସମାଧାନ କରିବା ଶିଖନ୍ତି ଏବଂ ତାଦ୍ୱାରା ନିଜର ଆତ୍ମବିଶ୍ୱାସ ମଧ୍ୟ ବଢ଼େଇ ପାରନ୍ତି।
1: ତେବେ ଏହି ଗ୍ରୁପ୍ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା ନାରୀମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସଶକ୍ତ କରିବା।
0: ଆଜ୍ଞା,
1: ତ ମ୍ୟାଡ଼ାମ୍ ଏଇଠି କୁହନ୍ତୁ ଯେ ଏହି ଗ୍ରୁପ୍ କିପରି ଗଠନ କରାଯାଏ?
0: ବହୁତ ଭଲ କ୍ୱେଶ୍ଚିନ୍। ଓଡ଼ିଆ ଭାଷାରେ କଥାରେ ଅଛି, ଘର ଗଢ଼ି ଜାଣିଲେ ସୁନ୍ଦର, ମଥା ବାନ୍ଧି ଜାଣିଲେ ସୁନ୍ଦର।
1: ଆଜ୍ଞା,
0: ନିଶ୍ଚିତ ଭାବରେ SHG ସେହିପରି ଏକ ପରିବାର ଭଳିଆ ଗୋଟିଏ ଗଠନ କରାଯାଏ। ଏହାର ଗଠନ ପ୍ରକ୍ରିୟା ବହୁତ ସରଳ, ବହୁତ ସୁନ୍ଦର, କିନ୍ତୁ ଯଦି ୟାକୁ ଠିକ୍ ଭାବରେ ପାଳନ ନ କରାଯାଏ ବା ୟାକୁ ପ୍ରପର୍ଲି ଗାଇଡ଼ ନ କରାଯାଏ, ଏଇଟା ବହୁତ ଇଜିଲି ଭାଙ୍ଗିଯାଏ। ଯେଉଁଟାକି ମୁଁ ଦେଖିଛି ବହୁତ ଜାଗାରେ ଡିଷ୍ଟର୍ବାନ୍ସ କ୍ରିଏଟ୍ ହୁଏ, ମାନେ ଗ୍ରୁପ୍ ସୁନ୍ଦର ଗ୍ରୁପ୍ ଭାଙ୍ଗିଯାଏ। ଆଉ ଏଥିରେ କ'ଣ କରନ୍ତି, ପ୍ରଥମ କଥା ହେଲା 10ରୁ 20 ଯେଉଁ ମହିଳାମାନେ ଏଠି ମିଶି ଗ୍ରୁପ୍ ଗଠନ କରନ୍ତି, ସେମାନଙ୍କ ଭିତରେ ପରସ୍ପର ଭିତରେ ଭରସା ଆଉ ସହଯୋଗ ରହିବା ବହୁତ ଜରୁରୀ। କାରଣ ନିଜ ନିଜ ଭିତରେ ଯଦି ସହଯୋଗ ନ କରିବେ ବା ଭରସା ନ କରିବେ ତାହେଲେ ଗ୍ରୁପ୍ କେମିତି ଚାଲିବ। ତାପରେ କ'ଣ ହେଲା, ଏମାନଙ୍କର ଉପସ୍ଥିତି ଆଉ ସମ୍ମତିରେ ସହଯୋଗରେ ଗୋଟେ ଗ୍ରୁପ୍ର ନାମ ରଖାଯାଏ। ଯେମିତି ଆମ ଗ୍ରୁପ୍ର ନାଁ ରହିଛି ନାରୀ ଶକ୍ତି SHG ଗ୍ରୁପ୍, ଆମେ ସମସ୍ତେ ମିଶି ଏହାର ନାମକରଣ କରିଥିଲୁ, ଯେଉଁ ନାମଟା ସମସ୍ତଙ୍କୁ ସବୁ ମେମ୍ବରମାନଙ୍କୁ ବହୁତ ପସନ୍ଦ ବି ଆସିଲା ଆଉ ସେମାନେ ଏଥିରେ ଏକମତ ମଧ୍ୟ ହେଲେ। ଏବଂ ସେହି 10 ଜଣଙ୍କ ମେମ୍ବରମାନଙ୍କ ଭିତରୁ ପ୍ରେସିଡେଣ୍ଟ, ସେକ୍ରେଟେରୀ, କ୍ୟାସିୟର ଚୟନ କରାଯାଏ। କାହିଁକିନା ଘରରେ ଆମର ଯେମିତି ହେଡ଼୍ ଥାନ୍ତି ସେମିତି ଗ୍ରୁପ୍ର ମଧ୍ୟ ମୁଖ୍ୟ ରହିବା ଦରକାର। ତ ସେମାନେ କେମିତି ଗ୍ରୁପ୍କୁ ସୁଚାରୁ ରୂପେ ଚଳାଇ ପାରିବେ ସେମାନଙ୍କୁ ସେଥିପାଇଁ ସେ ଦକ୍ଷତା ଦିଆଯାଇଥାଏ। ସମସ୍ତେ ମିଶିକି କିଛି ନିୟମ ମଧ୍ୟ ବନାନ୍ତି, ଯେମିତି ଘରର କିଛି ନିୟମ ଅଛି ସେମିତି SHG ଗ୍ରୁପ୍ ନିଜର ମଧ୍ୟ କିଛି ନିୟମ ଅଛି। ଗଭର୍ଣ୍ଣମେଣ୍ଟ ନିୟମ ଅଲଗା, କିନ୍ତୁ ନିଜର କିଛି ନିୟମ ଅଛି, ଯେମିତିକି କେତେ ଟଙ୍କା ସେଭିଂ ହେବ, କେଉଁଠି ସେଭିଂ ହେବ, ଦେନ୍ ଆମେ ମିଟିଂଟା କେବେ କରିବା, ସମସ୍ତଙ୍କର ମତାମତ ହିସାବରେ ମିଟିଂର ଟାଇମିଂ ଫିକ୍ସ କରାଯାଏ, ସେଭିଂ କେତେ ହେବ ସେଇଟା ମଧ୍ୟ ଫିକ୍ସ କରାଯାଏ, ଆଉ ସମସ୍ତଙ୍କର ଡାଟା ପ୍ରପର୍ଲି ରଖାଯାଏ, ଋଣ କେତେ ପରସେଣ୍ଟ ଆମେ ଦେବା ବା କେତେ ପରସେଣ୍ଟ ଆମେ ଆଦାୟ କରିବା ତାର ମଧ୍ୟ ନିୟମ ରଖାଯାଏ। ଏବଂ ଆଉ ଗୋଟେ ମେନ୍ ପଏଣ୍ଟ ହେଲା SHG ଗ୍ରୁପ୍ର ଏକାଉଣ୍ଟ, ପର୍ସନାଲ ଗୋଟେ ଏକାଉଣ୍ଟ ରୁହେ, ସେ ଏକାଉଣ୍ଟ ଆମେ କେଉଁ ବ୍ୟାଙ୍କରେ ଖୋଲିଲେ ଆମର ସୁବିଧା ହେବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଏ।
1: SHG ଗ୍ରୁପ୍ର ସମସ୍ତ କାମ ସମସ୍ତଙ୍କ ସହମତିରେ ହୋଇଥାଏ?
0: ଆଜ୍ଞା, ନିଶ୍ଚିତ ଭାବରେ, ଯେହେତୁ ଗୋଟେ ଗ୍ରୁପ୍ରେ ଏତେ ଜଣ ମେମ୍ବର ଅଛନ୍ତି, କାରଣ ଜଣକୁ ନେଇକି ଗ୍ରୁପ୍ କେବେ ହୁଏନି, ତ 10 ଜଣ ମେମ୍ବର ଅଛନ୍ତି ମାନେ 10 ଜଣଙ୍କର ମତାମତ ନେବା ବହୁତ ଜରୁରୀ, କାରଣ ସେମାନଙ୍କୁ ନେଇକି ଗ୍ରୁପ୍। ତାପରେ ହେଲା ଗ୍ରୁପ୍ ନାଁରେ ଗୋଟେ ସେଭିଂ ଆକାଉଣ୍ଟ ଖୋଲାଯାଏ, ଯେମିତି ଆମର SBI ଆକାଉଣ୍ଟ ଖୋଲାଯାଇଛି। ଅନ୍ୟ ବ୍ୟାଙ୍କରେ ମ୍ୟାଡ଼ାମ୍ ଖୋଲାଯାଇପାରିବ, କିନ୍ତୁ ଆମେ ସମସ୍ତେ ଏକମତ ହେଲେ ଯେ ନାଇଁ ଆମେ SBIରେ ଖୋଲିଦେଲେ ଭଲ। କାହିଁକିନା SBIରେ ଏଥିପାଇଁ ଖୋଲା ହେଲା, କାରଣ ସମସ୍ତଙ୍କର ଏକାଉଣ୍ଟ SBIରେ ଅଛି, ଆପଣ ଯେଉଁ ବ୍ୟାଙ୍କରେ ଖୋଲିବେ ସେଠି ସମସ୍ତଙ୍କର ଏକାଉଣ୍ଟ ରହିବା ଜରୁରୀ, ସେଥିପାଇଁ ଆମେ ପ୍ରିଫର କଲୁ ଯେ SBIରେ ଖୋଲିଲେ ଆମର ବେନିଫିଟ୍ ଅଧିକା ହେବ। ତାପରେ ଆଉ ଗୋଟେ କଥା ହେଉଛି, ପ୍ରତି ମାସରେ ଗ୍ରୁପ୍ର ବୈଠକ ରଖାଯାଏ, ମାନେ ମିଟିଂ ରଖାଯାଏ, ସେଠି ମିଟିଂ ବି ହୁଏ, କେତେ ଟଙ୍କା ସେଭିଂ ହେଲା, ଆଉ ଲୋନ୍ କେମିତି ଅଣାହେବ, ଗ୍ରୁପ୍ କେମିତି ଡେଭଲପ୍ କରିବ, ଆଉ କାହାର କିଛି ପ୍ରୋବ୍ଲେମ୍ ଅଛି, କିଏ କାହିଁକି ଟଙ୍କା ଦେଲେ ନାହିଁ, ସେଇଟା ବି ବହୁତ ବଡ଼ ଚ୍ୟାଲେଞ୍ଜ ଆସେ, ଯେ ମେମ୍ବର୍ସମାନେ କିଛି କିଛି ଟଙ୍କା ଦିଅନ୍ତିନି, ଯେ ତାଙ୍କୁ ଆମେ ଗ୍ରୁପ୍ରେ ରଖିବୁ କି କେମିତି କ'ଣ କଥା କହିବୁ, କ'ଣ ପ୍ରୋବ୍ଲେମ୍ ତାଙ୍କର ହେଲା, ତାଙ୍କ ପ୍ରୋବ୍ଲେମ୍ କେମିତି ସର୍ଟ ଆଉଟ୍ କରିବୁ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଏ, ଯାହାଫଳରେ କି ନାରୀମାନେ ଶିଖିପାରନ୍ତି ପ୍ରୋବ୍ଲେମ୍ର କେମିତି ସର୍ଟ ଆଉଟ୍ କରିବାକୁ। ତାପରେ କିଛି ବର୍ଷ ପରେ କ'ଣ ହୁଏ, ଗ୍ରୁପ୍ଟା ସୁରୁଖୁରୁରେ ଚାଲେ, ସୁରୁଖୁରୁରେ ଚାଲିବା ଫଳରେ ଗ୍ରୁପ୍ଟି ବ୍ୟାଙ୍କ କିମ୍ବା ସରକାରୀ ଯୋଜନା ସହିତ ଲିଙ୍କ୍ ହୋଇଯାଏ, ଯାହାଫଳରେ ଆମକୁ ବହୁତ ବଡ଼ ସୁବିଧା ମିଳେ, ଋଣ ବା ଲୋନ୍ ହେଲା, ବଡ଼ ଲୋନ୍ ମିଳିବାର ବହୁତ କିଛି ସକ୍ଷମ ଥାଏ, ଯେଉଁଟାକି ଆମ ଗ୍ରୁପ୍ ନାରୀ ଶକ୍ତି SHG ଗ୍ରୁପ୍ ଏଥିରେ ସକ୍ଷମ ହୋଇପାରିଛି। ଏବଂ ଋଣ ପାଇବା ଦ୍ୱାରା ବା ଟଙ୍କା ପାଇବା ଦ୍ୱାରା ନାରୀମାନେ ସ୍ୱାବଲମ୍ବୀ ହୋଇପାରନ୍ତି ଏବଂ ନିଜେ ନିଜେ ଗୋଟେ ଗୋଟେ ବିଜନେସ୍ ନିଜେ କରିପାରନ୍ତି। ଏହିପରି ଭାବରେ ଯେତେବେଳେ ସିଷ୍ଟମେଟିକ୍ ଚାଲେ SHG ଗ୍ରୁପ୍ ଧୀରେ ଧୀରେ ଷ୍ଟ୍ରଙ୍ଗ୍ ଆଉ ପାୱାରଫୁଲ୍ ହୋଇଯାଏ, ଯେଉଁଟାକି ଲେଡ଼ିଜ୍ମାନଙ୍କୁ ବା ନାରୀମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରେ।
1: ମ୍ୟାଡ଼ାମ୍ ଆପଣ କହିଲେ ଯେ ଏହି ଗ୍ରୁପ୍ ଗଠନ ଦ୍ୱାରା ନାରୀମାନେ ସ୍ୱାବଲମ୍ବୀ ହୋଇପାରନ୍ତି, ତେବେ ସେମାନେ କିପରି ସ୍ୱାବଲମ୍ବୀ ହୋଇପାରନ୍ତି ଟିକେ ଆମ ଶ୍ରୋତାମାନଙ୍କୁ ଜଣାନ୍ତୁ।
0: ନିଶ୍ଚିତ ଭାବରେ ମୁଁ କହିବି SHG ଗ୍ରୁପ୍ ଦ୍ୱାରା ନାରୀମାନେ ସ୍ୱାବଲମ୍ବୀ ହୋଇପାରୁଛନ୍ତି, ସେଇଟା ପୁଣି କିପରି, SHG କ'ଣ କରେ, ଯେମିତିକି ମୁଁ ଆପଣଙ୍କୁ ପୂର୍ବରୁ କହିଲି ନାରୀମାନେ ଘରର ଚାରିକୋଣରେ ରହୁଥିଲେ, ସେମାନଙ୍କର କୌଣସି ନିଜର ନିଜତ୍ୱ ନଥିଲା ଏବଂ ସେମାନେ ସ୍ୱାବଲମ୍ବୀ ହୋଇପାରୁନଥିଲେ, ବଟ୍ ଏସ୍ଏଚ୍ଜି ଏବେ କ'ଣ କରୁଛି, ନାରୀ ସମାଜକୁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଛି। ମାନେ ମୋ ହିସାବରେ ତ ଏସ୍ଏଚ୍ଜି ନାରୀମାନଙ୍କ ପାଇଁ ଏକ ଷ୍ଟ୍ରଙ୍ଗ୍ ପ୍ଲାଟଫର୍ମ, ସ୍ୱାବଲମ୍ବୀ କରିବାର ଗୋଟେ ଷ୍ଟ୍ରଙ୍ଗ୍ ପ୍ଲାଟଫର୍ମ ହିସାବରେ କାମ କରୁଛି।
1: ଆଜ୍ଞା,
0: ଷ୍ଟ୍ରଙ୍ଗ୍ ପ୍ଲାଟଫର୍ମ କେମିତି, ଫିନାନ୍ସିଆଲି ଇଣ୍ଡିପେଣ୍ଡେଣ୍ଟ ହେଲା ଏସ୍ଏଚ୍ଜିରେ, ରେଗୁଲାର ସେଭିଂ ଯେଉଁଟା ହୁଏ, ନାରୀମାନଙ୍କୁ ଡିସିପ୍ଲିନ୍ ଶିଖାଏ, ସେମାନଙ୍କର ମେଣ୍ଟାଲି ଷ୍ଟ୍ରଙ୍ଗ୍ ହୁଏ ଯେ ଆମେ କିଛି ସେଭିଂ କଲୁ ଏବଂ ଏମର୍ଜେନ୍ସିରେ ଆମକୁ ସେ ସେଭିଂରୁ ୟା ଲୋନ୍ରୁ ଆମକୁ କିଛି ସହାୟତା ମିଳିପାରିବ, ସେଥିପାଇଁ ମେଣ୍ଟାଲି ସେମାନେ ଷ୍ଟ୍ରଙ୍ଗ୍ ହୋଇପାରନ୍ତି। ଆଉ ଗୋଟେ ସେକେଣ୍ଡ ପଏଣ୍ଟ ହେଲା, ଇଜିଲି ଲୋନ୍ ମିଳିଯାଏ। ଏମିତି ନର୍ମାଲି ଆମେ ଲୋନ୍ କରିବା ପାଇଁ କହିଲେ ବ୍ୟାଙ୍କରେ ବହୁତ କିଛି କ୍ରାଇଟେରିଆ ରହିଥାଏ, ବ୍ୟାଙ୍କର କ୍ରାଇଟେରିଆ ହିସାବରେ ଆମର ମେ ବି ଲୋନ୍ ଆମକୁ ମିଳିପାରେ ନପାରେ, କିନ୍ତୁ ଏସ୍ଏଚ୍ଜି ଉପରେ ଲୋନ୍ ମିଳିବ ହିଁ ମିଳିବ, ନିଶ୍ଚିତ ଭାବରେ ମିଳିବ।
1: ଆଜ୍ଞା,
0: ଆଉ ଲୋନ୍ ପାଇବା ଦ୍ୱାରା ମହିଳାମାନେ କ'ଣ କରନ୍ତି, ସେମାନଙ୍କର ଛୋଟ ଛୋଟ ବିଜନେସ୍ ଷ୍ଟାର୍ଟ କରନ୍ତି। ଯେମିତି ଉଦାହରଣ ଦେବି, ଫୁଡ୍ ପ୍ରୋସେସିଂ ହେଲା, ଯାହାକୁ ଯେଉଁ ବିଜନେସ୍ ସୁଇଟେବୁଲ୍ ହେଲା ସେମାନେ କରନ୍ତି, ଟେଲରିଂ ହେଲା ବା ଛତୁ ଚାଷ ହେଲା, ଆଉ କେକ୍ ବନେଇବା ହେଲା, ପିଠା ଆଚାର ବଢ଼ି ପାମ୍ପଡ଼ ଇତ୍ୟାଦି ମାର୍କେଟରେ ସେମାନେ କ'ଣ କରନ୍ତି, ନିଜେ ବିକ୍ରି କରନ୍ତି ବା ନିଜେ ସେଲିଂ କରନ୍ତି, ଆଉ ନିଜ ଇନକମ୍ ନିଜେ ପାଆନ୍ତି। ଏହାଦ୍ୱାରା କ'ଣ ହୁଏ, ଏଇଟା କରିବା ଦ୍ୱାରା ଜଣେ ଭାବିଲେ ବି କ'ଣ ହେବ, କିନ୍ତୁ ତା ପ୍ରତି ସ୍କିଲ୍ ଦରକାର। ସ୍କିଲ୍ ଡେଭଲପମେଣ୍ଟ ଇଜ୍ ଭେରି ନେସେସରୀ ଫର୍ ଏଭ୍ରି ବିଜନେସ୍। ସବୁ ବିଜନେସ୍ ପାଇଁ କ'ଣ ଦରକାର, ସ୍କିଲ୍ ଦରକାର। କିନ୍ତୁ ଆଜିକାଲି କ'ଣ କରନ୍ତି ନା, ଏସ୍ଏଚ୍ଜି ଗ୍ରୁପ୍କୁ ସାହାଯ୍ୟ କରିବା ପାଇଁ ଗଭର୍ଣ୍ଣମେଣ୍ଟ ଆଉ ଏନ୍ଜିଓ ତରଫରୁ ଫ୍ରି ଟ୍ରେନିଂ ଦିଆଯାଉଛି, ଯେଉଁ ଟ୍ରେନିଂ ଦ୍ୱାରା ସେମାନେ ନିଜର ଫ୍ୟୁଚର୍କୁ ବ୍ରାଇଟ୍ କରିବା ସହିତ ନିଜେ ମଧ୍ୟ ଷ୍ଟ୍ରଙ୍ଗ୍ ହୋଇପାରୁଛନ୍ତି। ଆଉ ଏଇ ଷ୍ଟ୍ରଙ୍ଗନେସ୍ ଯୋଗୁଁ ନିଜ ଭିତରେ କନ୍ଫିଡେନ୍ସ ବିଲ୍ଡଅପ୍ ହୋଇପାରୁଛି, ଲିଡରସିପ୍ ପାୱାର୍ କ୍ରିଏଟ୍ ହୋଇପାରୁଛି, ଯେଉଁଟାକି ପ୍ରତ୍ୟେକ ନାରୀ ପାଇଁ ବହୁତ ଜରୁରୀ। ଜଣଙ୍କର କନ୍ଫିଡେଣ୍ଟ ଲେବୁଲ୍ ଯଦି ନଥିବ, ସେମାନେ ଆଗକୁ ବଢ଼ିବା ପାଇଁ ଚିନ୍ତା ବି କରିପାରିବେ ନାହିଁ।
1: ଆଜ୍ଞା,
0: ଯାହାଫଳରେ ଗ୍ରୁପ୍ରେ ମିଟିଂ କରିବା, ଡିସ୍କସନ୍ କରିବା ଦ୍ୱାରା ସେମାନେ ଡିସିସନ୍ ମେକିଂ କରିପାରନ୍ତି ବା ଡିସିସନ୍ ନେଇପାରନ୍ତି ଏବଂ କିଛି ସଜେସନ୍ ମଧ୍ୟ ଦେଇପାରନ୍ତି, ଯାହାଦ୍ୱାରା ସେମାନଙ୍କ ଭିତରେ ଲିଡରସିପ୍ କ୍ୱାଲିଟି ଡେଭଲପ୍ ହୁଏ, ତା ସହିତ କନ୍ଫିଡେନ୍ସ ମଧ୍ୟ ବିଲ୍ଡଅପ୍ ହୁଏ। ଆଉ ଏହାଦ୍ୱାରା ମାନେ ସମାଜରେ ବା ସୋସାଇଟିରେ ସେମାନେ ଗୋଟେ ନିଜର ଆଇଡେଣ୍ଟିଟି ବା ସୋସିଆଲ୍ ଏମ୍ପାୱାରମେଣ୍ଟ ତିଆରି କରିପାରନ୍ତି। ମୋ ମତରେ ତ ସମସ୍ତେ କୁହନ୍ତି ଏସ୍ଏଚ୍ଜି ଗୋଟେ ଗ୍ରୁପ୍, ଲେଡ଼ିଜ୍ମାନେ ଗଲେ କଥା ହେଲେ ଏମିତି କୁହନ୍ତି, ବଟ୍ ମୁଁ କହୁଛି ଦିସ୍ ଇଜ୍ ନଟ୍ ଏ ସେଭିଂ ଗ୍ରୁପ୍, ଇଟ୍ ଇଜ୍ ଏ କମ୍ପ୍ଲିଟ୍ଲି ଡେଭଲପମେଣ୍ଟ ପ୍ଲାଟଫର୍ମ ଫର୍ ଏଭ୍ରି ଓମେନ୍, ଯାହାକି ମହିଳାମାନଙ୍କୁ ଫିନାନ୍ସିଆଲି, ସୋସିଆଲି ଏବଂ ମେଣ୍ଟାଲି ଷ୍ଟ୍ରଙ୍ଗ୍ କରିପାରୁଛି।
1: ମ୍ୟାଡ଼ାମ୍, ଆପଣ ଯେଉଁ ଗ୍ରୁପ୍ ଗଠନ କରିଛନ୍ତି ସେଥିରେ ତ 10 ଜଣ ମେମ୍ବର ଅଛନ୍ତି, ସେମାନେ କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି?
0: ନିଶ୍ଚିତ ଭାବରେ ଆମର ମଧ୍ୟ ଗ୍ରୁପ୍ ବହୁତ ସୁରୁଖୁରୁରେ ଚାଲିଛି। ଆମ ଗ୍ରୁପ୍ରେ 10 ଜଣ ମେମ୍ବର ଅଛନ୍ତି ଏବଂ ଆମ ଗ୍ରୁପ୍ଟି 2024 9 ତାରିଖରେ ଗଠିତ ହୋଇଛି। ନିୟମ ଅନୁସାରେ ମେମ୍ବରମାନେ ସମସ୍ତେ ଗୋଟିଏ ମାନେ ସେକ୍ଟର 20ର ଅଟନ୍ତି ଏବଂ ଯେହେତୁ ସମସ୍ତେ ଗୃହିଣୀ, ସେଥିପାଇଁ ଆମେ ଧାର୍ଯ୍ୟ କଲୁ ମାସିକ 200 ଟଙ୍କା ଆଦାୟ କରିବା ପାଇଁ ନିଷ୍ପତ୍ତି ନେଲୁ ସମସ୍ତେ ମିଶିକି। ଆମର ପ୍ରେସିଡେଣ୍ଟ ଯିଏକି ଅଳ୍ପନା ବେହେରା ଅଛନ୍ତି, ସି ଇଜ୍ ଭେରି ହାର୍ଡ଼ ୱାର୍କିଂ, ଭେରି ଟ୍ୟାଲେଣ୍ଟେଡ୍ ପର୍ସନ୍। ଆଉ ସେକ୍ରେଟେରୀ ଅଛି ଯିଏକି ମୁଁ ଇତିଶ୍ରୀ ସାମଲ, ଆଉ ଆମର ଯେ କେସିୟର ଯିଏ ରଶ୍ମିତା ବେହେରା ଅଛନ୍ତି, ସି ଇଜ୍ ଭେରି ଅନେଷ୍ଟ, ପଇସାପତ୍ର କେସ୍ରେ ସେ ବହୁତ ଅନେଷ୍ଟ ଆଉ ଡେଡିକେଟେଡ଼୍ ମଧ୍ୟ ଅଛନ୍ତି।
1: ଆଜ୍ଞା,
0: ସେଥିପାଇଁ ଆମ ଗ୍ରୁପ୍ଟି ବହୁତ ସୁରୁଖୁରୁରେ ଚାଲିଛି। ଆଉ ସମସ୍ତ ମେମ୍ବରମାନଙ୍କୁ କହିବା ପାଇଁ ଗଲେ ବହୁତ ବହୁତ କୋଅପରେଟିଭ୍, ସପୋର୍ଟିଭ୍, ଫ୍ରେଣ୍ଡଲି ଆଣ୍ଡ ହାର୍ଡ଼ ୱାର୍କିଂ, କାହାରି ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଏଇ ଗ୍ରୁପ୍ଟି ଯେତେବେଳେ ଖୋଲିବା ପାଇଁ ଆମେ ଚିନ୍ତା କଲୁ, ଅଳ୍ପନା ମ୍ୟାଡ଼ାମ୍ ଆଉ ମୁଁ ରଶ୍ମିତା ମ୍ୟାଡ଼ାମ୍ ଯେତେବେଳେ ଚିନ୍ତା କଲୁ, ସେତେବେଳେ ଆମକୁ କିଛି ଜଣାନଥିଲା ଗ୍ରୁପ୍ ଖୋଲା ହେବ, କେମିତି ଖୋଲା ହେବ। ତ ଏମିତି ପଚାରି ପଚାରି ଆମେ ଥରେ ସେକ୍ଟର 5 ଆପଣଙ୍କ ଯେଉଁ ମ୍ୟୁନିସିପାଲ ଅଫିସ୍ ଯେଉଁଠି ଅଛି ସେଠି ଆମେ ଯାଇ ପହଞ୍ଚିଲୁ। ସେଠି ପହଞ୍ଚିବା ଫଳରେ ଦେଖିଲୁ ଓ ସେଠି କିଛି ମେମ୍ବର୍ସମାନେ ବା ଲେଡ଼ିଜ୍ମାନେ ଅଛନ୍ତି, ସ୍ପେଶିଆଲି ଏଇ ଗ୍ରୁପ୍ ପାଇଁ କାମ କରୁଛନ୍ତି। ସେମାନଙ୍କୁ BLF ମେମ୍ବର କୁହାଯାଏ, ବ୍ଲକ୍ ଲେବଲ୍ ଫେଡେରେସନ୍ ତରଫରୁ ସେମାନେ କାମ କରୁଛନ୍ତି ଏବଂ ସେମାନଙ୍କର ମୁଖ୍ୟ ଯିଏ ହେଲେ CDO। ତ ସେମାନଙ୍କ ସହିତ ଆମର ଜଣେ ମ୍ୟାମଙ୍କ ସହିତ ଦେଖା ହେଲା, ମ୍ୟାଡ଼ାମଙ୍କ ସହିତ, ତାଙ୍କ ନାଁ ହେଲା କନକଲତା ଦାସ। ସିଏ ଆମକୁ ଏ ବିଷୟରେ ଗାଇଡ଼ କଲେ ଆଉ ସମ୍ପୂର୍ଣ୍ଣ ରୂପେ ହେଲ୍ପ କଲେ, ଗ୍ରୁପ୍ କେମିତି ଖୋଲାଯିବ, ଗ୍ରୁପ୍ରେ କେତେ ଜଣ ମେମ୍ବର ଦରକାର, ତମେ ସମସ୍ତେ କେତେ ଟଙ୍କା ରଖିପାରିବ, ଗ୍ରୁପ୍ର ମାନେ କ୍ଷମତା କେତେ ଅଛି ବା ତମେ ଲୋନ୍ ନେଇ କ'ଣ କ'ଣ କାମ କରିପାରିବ, ସେ ଆମକୁ ସମ୍ପୂର୍ଣ୍ଣ ଭାବରେ ବୁଝାଇଲା ପରେ ଆମେ ଡିସାଇଡ଼ କଲୁ ନାହିଁ ଆମକୁ ଗ୍ରୁପ୍ ଖୋଲିବୁ। ଆଉ ଗ୍ରୁପ୍ ଖୋଲିବା ବି ଏତେ ସହଜ କଥା ନୁହେଁ, ଯେଉଁଟାକି ଅଳ୍ପନା ମ୍ୟାଡ଼ାମ୍ ଆଉ ମୁଁ ଏଥିରେ ବହୁତ ପରିଶ୍ରମ କରିଛୁ। ବେଶୀ ଅବଦାନ ତ ଆମର

0: ପ୍ରେସିଡେଣ୍ଟଙ୍କର ରହିବ,
1: ଆଜ୍ଞା
0: ସିଏ ଖରା କ'ଣ ବର୍ଷା କ'ଣ ବହୁତ ଲାଗିଥିଲେ ଗ୍ରୁପ୍ କେମିତି ଖୋଲା ହେବ, ସେଥିପାଇଁ ତାଙ୍କ ଅବଦାନ ବହୁତ ଏଥିରେ। ଗ୍ରୁପ୍ରେ କିଛି ବେସିକ୍ ରୁଲ୍ ଅଛି। ବେସିକ୍ ରୁଲ୍ ହେଲା, ଏଇ ସବୁ ଗ୍ରୁପ୍ ଆମର ମିଶନ ଶକ୍ତି ଅଣ୍ଡରରେ ଫଲୋ କରାଯାଏ। ସମସ୍ତ ମହିଳା ସେମ୍ ଏରିଆରୁ ହୋଇଥିବେ, ସମସ୍ତଙ୍କର ଏଜ୍ ଗ୍ରୁପ୍ 18ରୁ ଉପରକୁ ହୋଇଥିବ ଏବଂ 60 ତଳକୁ ହୋଇଥିବ, ସେମାନଙ୍କର ଏଜ୍ ଗ୍ରୁପ୍ ରହିବ। ଦେନ୍ ସମସ୍ତଙ୍କର ଆଧାର କାର୍ଡ଼, ପାନ୍ କାର୍ଡ଼, ବ୍ୟାଙ୍କ ପାସ୍ବୁକ୍ ପୁରା ପରଫେକ୍ଟଲି ଥିବ, ପାସପୋର୍ଟ ସାଇଜ୍ ଫଟୋ ମଧ୍ୟ ରହିବ। ମୋଷ୍ଟ ଇମ୍ପୋର୍ଟାଣ୍ଟ କଥା ହେଲା, ଆମର ଯେତେବେଳେ ଗ୍ରୁପ୍ଟା ଖୋଲା ହେଲା ସେତେବେଳେ କନକଲତା ମ୍ୟାଡ଼ାମ୍ ଆମକୁ କହିଲେ ଗ୍ରୁପ୍ର ନାଁ କ'ଣ, ସେଇଟା ଫାର୍ଷ୍ଟ ରେଜିଷ୍ଟ୍ରେସନ୍ କରନ୍ତୁ। ରେଜିଷ୍ଟ୍ରେସନ୍ କଲା ପରେ ତାପରେ ଗ୍ରୁପ୍ ନାଁରେ ଗୋଟିଏ ପାନ୍ କାର୍ଡ଼ ମଧ୍ୟ ଖୋଲାଗଲା। ଦେନ୍ ଗ୍ରୁପ୍ର ୟୁନିଫର୍ମ, ବ୍ୟାନର୍, ଗ୍ରୁପ୍ର ଷ୍ଟାମ୍ପ, ଦେନ୍ ପ୍ରେସିଡେଣ୍ଟ, ସେକ୍ରେଟେରୀ, କ୍ୟାସିୟର୍ମାନଙ୍କ ଷ୍ଟାମ୍ପ ମଧ୍ୟ ବନାଗଲା। ଏଇଟା ହେଉଛି ତା'ର ବେସିକ୍ ପଏଣ୍ଟ। ତାପରେ ମେମ୍ବର୍ମାନଙ୍କର ଆଧାର କାର୍ଡ଼, ପାନ୍ କାର୍ଡ଼ ଆଉ ବ୍ୟାଙ୍କ ପାସ୍ବୁକ୍ର ଜେରକ୍ସ କପି, 5 ନମ୍ବର୍ରେ ଡିପୋଜିଟ୍ ରହିଲା। ଦେନ୍ ଆମ ପାଖରେ ତା'ର ଡକୁମେଣ୍ଟସ୍ ମଧ୍ୟ ରହିଲା। ତା ବିନା 3ଟା ରେଜିଷ୍ଟର ହେଲା, ଗୋଟେ ହେଉଛି ମିଟିଂ ରେଜିଷ୍ଟର। ପ୍ରତି ମାସରେ ଆପଣଙ୍କର ମିଟିଂ କେଉଁ ଡେଟ୍ରେ ହେଉଛି ବା କାହା ଘରେ ହେଉଛି, କେତେ ସମୟ ହେଉଛି ମିଟିଂରେ, ଆପଣ କ'ଣ କ'ଣ ଡିସ୍କସନ୍ କଲେ, କେତେ ଜଣ ମେମ୍ବର୍ ଆଟେଣ୍ଡ କଲେ, ସେଟା ସମସ୍ତ ବିଷୟବସ୍ତୁ ପ୍ରତି ମାସରେ ଟୋଟାଲ ବିଷୟବସ୍ତୁ ରେଜିଷ୍ଟରରେ ମେଣ୍ଟେନ୍ ହୁଏ। ତା ସହିତ ସବୁ ମେମ୍ବର୍ମାନଙ୍କର ସାଇନ୍ ମଧ୍ୟ ରୁହେ। ତାପରେ ଆଉ ଗୋଟେ ରହିଲା କ'ଣ ନା କି ମେମ୍ବର୍ ରେକର୍ଡ଼, କେଉଁ କେଉଁ ମେମ୍ବର୍ ଆମର ଅଛନ୍ତି, କେତେ ଜଣ ମେମ୍ବର୍ ଅଛନ୍ତି, ସେମାନଙ୍କର ପୁରା ଫୁଲ୍ ବାୟୋଡାଟା, ସେମାନଙ୍କର ଘର କେଉଁଠି, ତାଙ୍କ ସ୍ୱାମୀଙ୍କ ନାଁ କ'ଣ, ଫୋନ୍ ନମ୍ବର୍, ତାଙ୍କର ଆଧାର ନମ୍ବର୍, ପାନ୍ କାର୍ଡ଼, ସମସ୍ତ ସବୁ ପ୍ରକାର ରହିଲା। ଦେନ୍ ଆଉ ଗୋଟେ ରହିଲା ଲୋନ୍ ରେଜିଷ୍ଟର, କିଏ କେତେ ଟଙ୍କା ଦେଲେ, କେଉଁ ଦିନ ଦେଲେ, କେତେ ଟଙ୍କା ଦେଲେ, ତାଙ୍କର କେତେ ବାକି ରହିଲା, ଏଇଟାକୁ ରଶ୍ମିତା ମ୍ୟାଡ଼ମ୍ ବହୁତ ଭଲ ଭାବରେ ହ୍ୟାଣ୍ଡେଲ୍ କରନ୍ତି। ତ ଏଇ 3ଟି ରହିସାରିଲା ପରେ ତାପରେ ଲୋନ୍ ଆମ ଗ୍ରୁପ୍ ମିଳିଛି, 5 ଲକ୍ଷ ଟଙ୍କା ଲୋନ୍ ମିଳିଛି, ଯେଉଁଟାକି ଆମେ 10 ଜଣଙ୍କ ଭିତରେ 50,000 ଟଙ୍କା ପର୍ ହେଡ୍ ବାଣ୍ଟି ନେଇଛୁ। ଆଉ ସେ ଗ୍ରୁପ୍ର ପଇସାକୁ ସମସ୍ତେ ବହୁତ ଭଲ ଭାବରେ ୟୁଟିଲାଇଜ୍ କରିଛନ୍ତି, କିଏ ସିଲେଇରେ ୟୁଟିଲାଇଜ୍ କରିଛନ୍ତି, କିଏ ଛତୁ ଚାଷରେ ୟୁଟିଲାଇଜ୍ କରିଛନ୍ତି, କିଏ ପିଠା, କିଏ କେକ୍, ଏମିତି କରି ୟୁଟିଲାଇଜ୍ କରିଛନ୍ତି। ଏଥିରେ ଆପଣ ଯଦି କହିଲେ ସ୍ୱାବଲମ୍ବୀ ହୋଇପାରିବେ କି ନାହିଁ, ତା'ର ମୁଁ ଏକ ଛୋଟ ଉଦାହରଣ ଦେବା ପାଇଁ ଚାହିଁବି। ସପୋଜ୍ ଧରିନିଅନ୍ତୁ କେକ୍, କେକ୍ ଜଣେ ବନେଇଲେ, କେକ୍ର ଯେତିକି ଆପଣଙ୍କର ଉପାଦାନ ଲାଗିଲା 200 ଟଙ୍କା ଭିତରେ ଖର୍ଚ୍ଚ ହେଲା। ସପୋଜ୍ ଧରିନିଅନ୍ତୁ 200 ଟଙ୍କା ଭିତରେ ଖର୍ଚ୍ଚ ହେଲା ପରେ ଯେତେବେଳେ ସେ ମାର୍କେଟ୍ରେ ସେଲିଂ ହୁଏ, ତା'ର ପ୍ରାଇସ୍ ଯାଏ 500 ଟଙ୍କା, ଡିଜାଇନ୍ ଉପରେ ଡିପେଣ୍ଡ କରେ। ତ ଖର୍ଚ୍ଚ ହେଇଛି 200 ଟଙ୍କା, ଆପଣ ବିକ୍ରି କଲେ 500 ଟଙ୍କା, ତାହେଲେ ଲାଭ କେତେ ହେଲା, 300 ଟଙ୍କା। ଯଦି ଜଣେ ପ୍ରତିଦିନରେ 2ଟି କେକ୍ ଯଦି ବିକ୍ରି କରନ୍ତି, ତାହେଲେ ତାଙ୍କର ଲାଭ 600 ଟଙ୍କା ଲାଭ ହୋଇଯାଏ। ମାନେ ଦିନକୁ ଯଦି 2ଟି ବିକ୍ରି କରନ୍ତି, ତାହେଲେ 30 ଦିନରେ କେତେ ହେବ, 60ଟା ବିକ୍ରି କଲେ, 60ଟା ବିକ୍ରି କଲା ବେଳେ ତାଙ୍କର ପ୍ରଫିଟ୍ ହେଇଗଲା 9,000 ଟଙ୍କା। ତା ମାନେ SHG ଗ୍ରୁପ୍ରୁ ଆମକୁ ପ୍ରଫିଟ୍ ଦେଉଛି ନା ଦେଉନି, ସ୍ୱାବଲମ୍ବୀ କରେଇ ପାରୁଛି କି ନାହିଁ, ଏଇଟା ଆପଣ ନିଜେ ଚିନ୍ତା କରନ୍ତୁ, ଶ୍ରୋତାବନ୍ଧୁମାନେ ଚିନ୍ତା ବି କରିବେ, ନିଶ୍ଚିତ ଭାବରେ ଆମକୁ ଏଥିରେ ସ୍ୱାବଲମ୍ବୀ କରେଇ ପାରୁଛି।
1: ଆଜ୍ଞା ମ୍ୟାଡ଼ମ୍, ଆପଣ ଯେଉଁ ମିଶନ୍ ଶକ୍ତି କଥା କହିଲେ, ତେବେ ଏହି ଗ୍ରୁପ୍ ଗଠନରେ ମିଶନ୍ ଶକ୍ତିର କ'ଣ ଭୂମିକା ରହିଛି?
0: ନିଶ୍ଚିତ ଭାବରେ ମିଶନ୍ ଶକ୍ତିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକିନା ମିଶନ୍ ଶକ୍ତି ହେଉଛି ସପୋର୍ଟିଂ ଗଭର୍ଣ୍ଣମେଣ୍ଟ ସିଷ୍ଟମ୍, ଯେଉଁଟାକି ଲୋନ୍ ଦେବା, ତା'ର ସବସିଡ଼ି କେମିତି ପାଇବା, ଫିନାନ୍ସିଆଲି ସପୋର୍ଟ ଦେବା, ଯାହାକି ବିଜନେସ୍ କରିବାରେ ହେଲ୍ପ କରିଥାଏ। ସେକେଣ୍ଡ ପଏଣ୍ଟ ହେଲା, ଇଏ ଆମକୁ ପ୍ରପର୍ଲି ଟ୍ରେନିଂ ଦେଇଥାଏ, ତାରି ମାନେ ମିଶନ୍ ଶକ୍ତି ଜରିଆରେ ମହିଳାମାନଙ୍କୁ ଟ୍ରେନିଂ ପ୍ରୋଭାଇଡ଼୍ ହୁଏ, ଯେଉଁଟାକି ସେମାନେ ବିଜନେସ୍ କରିବେ କେମିତି କରିବେ, କେଉଁ ଉପାୟରେ କରିବେ, କେଉଁ କୌଶଳରେ କରିବେ, ସେମାନଙ୍କୁ ପ୍ରପର୍ ଟ୍ରେନିଂ ଦିଆଯାଇଥାଏ। ଥାର୍ଡ଼ ପଏଣ୍ଟ ହେଲା ମାର୍କେଟ୍ ସପୋର୍ଟ, ଯେଉଁଟାକି ମିଶନ୍ ଶକ୍ତି ଥ୍ରୁରୁ ଆମକୁ ମିଳିପାରିଥାଏ।
1: ଆଜ୍ଞା,
0: ଆପଣଙ୍କର ମେଳା ହେଲା, ଏକ୍ଜିବିସନ୍ ହେଲା, ବା କୌଣସି ଷ୍ଟଲ୍ ଆରେଞ୍ଜ କରିବାରେ, ଆଉ ପ୍ରଡ଼କ୍ଟ ସେଲ୍ ପାଇଁ ଆମକୁ ପ୍ରପର୍ ପ୍ଲାଟଫର୍ମ ହିଁ ମିଶନ୍ ଶକ୍ତି ଦେଇଥାଏ।
1: ଆଜ୍ଞା,
0: ତାପରେ ଗାଇଡ଼ିଆନ୍ସ ମଧ୍ୟ ଦେଇଥାଏ, କେମିତି SHG ଗ୍ରୁପ୍ କରାହେବ, ସେଥିରେ କେମିତି ସେଭିଂ ସିଷ୍ଟମ୍ କ'ଣ ରହିବ, ଫର୍ମାଟ୍ କ'ଣ ରହିବ, ଗ୍ରୁପ୍ କେମିତି ଚାଲିବ, ରେକର୍ଡ଼ କେମିତି ମେଣ୍ଟେନ୍ ହେବ, ସବୁପ୍ରକାର ଗାଇଡ଼ିଆନ୍ସ ଆମକୁ ସେଥିରେ ମିଳିଥାଏ। ଆଉ ଗୋଟେ ମେନ୍ ପଏଣ୍ଟ ହେଉଛି କ୍ଲଷ୍ଟର, କ୍ଲଷ୍ଟର ମାନେ ହେଲା ଯେଉଁଟାକି ଆମ ଗ୍ରୁପ୍ ନାରୀ ଶକ୍ତି SHG ଗ୍ରୁପ୍ ମିଶନ୍ ଶକ୍ତିରେ କ୍ଲଷ୍ଟରରେ ଇନକ୍ଲୁଡ଼୍ ଅଛି। SHG ଆପଣଙ୍କର ସ୍ମଲ୍ ଓମ୍ୟାନ୍ ଗ୍ରୁପ୍ ହେଲା, କିନ୍ତୁ କ୍ଲଷ୍ଟର ହେଉଛି 10ଟା ବା 20ଟା SHG ମିଶିଲେ ଗୋଟେ କ୍ଲଷ୍ଟର ହୁଏ। ଏଇ କ୍ଲଷ୍ଟରରେ ଜଏନ୍ କରିବା ବହୁତ ଇଜି, ଆଉ ଜଏନ୍ କଲେ ଇଜିଲି ଲୋନ୍, ଟ୍ରେନିଂ, ବିଜନେସ୍ର ସପୋର୍ଟ ମିଳିଥାଏ। ସେଥିପାଇଁ ମିଶନ୍ ଶକ୍ତିର ଭୂମିକା ବହୁତ ଜରୁରୀ।
1: ଆଜ୍ଞା ମ୍ୟାଡ଼ାମ୍, SHG ଗ୍ରୁପ୍ ମାଧ୍ୟମରେ ଆମ ରାଉରକେଲା ସହରର କ'ଣ ବିକାଶ ହୋଇପାରୁଛି?
0: ନିଶ୍ଚିତ ଭାବରେ ରାଉରକେଲା ସହର SHG ଗ୍ରୁପ୍ ଥ୍ରୁରୁ ଡେଭଲପମେଣ୍ଟ କରୁଛି। ଫାର୍ଷ୍ଟ ପଏଣ୍ଟ ହେଲା ଲୋକାଲ୍ ଇକୋନୋମିକ୍ ଗ୍ରୋ କରୁଛି, କେମିତି, ଫର୍ ଏକ୍ଜାମ୍ପଲ୍ ନିଅନ୍ତୁ ଏବେ ତ ଚାରିଆଡ଼େ ଜାଣିଛନ୍ତି ଏସ୍ଏଚ୍ଜି ଗ୍ରୁପ୍ରେ କେତେ

0: କ'ଣ ବନଉଛନ୍ତି, ପିଠା, କେକ୍, ବିସ୍କିଟ୍, ଟେଲରିଂ, ଫୁଡ଼୍ ସପ୍ଲାଏ, ବହୁତ କିଛି ବନଉଛନ୍ତି। ସେଗୁଡ଼ା ସବୁ ସପ୍ଲାଏ ବା ସେଲିଂ କେଉଁଠି ହେଉଛି? ଆମ ସିଟି ଭିତରେ ବା ରାଉରକେଲା ଭିତରେ। ଯାହାକି ସିଟି ଭିତରେ ଯେଉଁ ବିକ୍ରି ହେଉଛି ସେଇଟା ହେଉଛି ମନି ସର୍କୁଲେଟ୍ ହେଉଛି, ଯାହାଦ୍ୱାରା କି ଇନକମ୍ ଷ୍ଟ୍ରଙ୍ଗ୍ ହେଉଛି ହେଲା। ସେକେଣ୍ଡ ପଏଣ୍ଟ ହେଲା ଏମ୍ପ୍ଲୟମେଣ୍ଟ କ୍ରିଏଟ୍ ହେଉଛି। ନାରୀମାନେ ଘର ଭିତରେ ବସୁଥିଲେ, ସେମାନଙ୍କୁ ଜବ୍ ମିଳୁନଥିଲା, କାରଣ ଆଜିକାଲି ଗୋଟେ ଜବ୍ କରିବା ପାଇଁ ସାର୍ଟିଫିକେଟ୍ ସହିତ, ଏଜୁକେସନ୍ ସହିତ, ଏଜ୍ ଲିମିଟ୍, ତା ସହିତ ଏକ୍ସପିରିଏନ୍ସ ବହୁତ କିଛି ଦରକାର। କିନ୍ତୁ ଏଠି ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଫ୍ରିରେ ଟ୍ରେନିଂ ଦିଆଯାଉଛି, ଫ୍ରିରେ କାମ ଯୋଗାଇ ଦିଆଯାଉଛି, ଯାହାଫଳରେ କ'ଣ ନା କି ଘରେ ଥିବା ମହିଳାମାନଙ୍କୁ ଜବ୍ ମିଳିପାରୁଛି, ସେଲ୍ଫ ଏମ୍ପ୍ଲୟମେଣ୍ଟ ଯେଉଁଟା ଇନକ୍ରିଜ୍ ହେଉଛି, ଆଉ ଅନ୍ଏମ୍ପ୍ଲୟମେଣ୍ଟ ରିଡ୍ୟୁସ୍ ହେଉଛି। ଆଉ ରାଉରକେଲା ଯେଉଁଟା କହିଲେ କି ରାଉରକେଲା ଗୋଟେ ସ୍ମଲ୍ ବିଜନେସ୍ ଇକୋସିଷ୍ଟମ୍ ଡେଭଲପ୍ ନିଶ୍ଚିତ ଭାବରେ ହେଉଛି, ଯାହାଫଳରେ ଓମ୍ୟାନ୍ ମାନେ କ'ଣ କରୁଛନ୍ତି ବା SHG ନାରୀମାନେ ଫିନାନ୍ସିଆଲି ଡେଭଲପ୍ ପାଉଛନ୍ତି, ଫ୍ୟାମିଲି ଡିସ୍କସନ୍ ନେବାରେ ହେଲ୍ପ କରୁଛନ୍ତି, ସୋସିଆଲ୍ ବାଲାନ୍ସ ମଧ୍ୟ ମେଣ୍ଟେନ୍ କରିପାରୁଛନ୍ତି।
1: ଆଜ୍ଞା,
0: ତ ତା ସହିତ ମୁଁ ତ କହିବି ନିଶ୍ଚିତ ଭାବରେ ଆମର ଡେଭଲପମେଣ୍ଟ ହେଉଛି।
1: ମ୍ୟାଡ଼ାମ୍, ଶେଷରେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆମ ଶ୍ରୋତାମାନଙ୍କୁ କ'ଣ ସନ୍ଦେଶ ଦେବାକୁ ଚାହିଁବେ?
0: ମୋର ପ୍ରିୟ ଶ୍ରୋତାଗଣ ବା ଶ୍ରୋତା ବନ୍ଧୁ ଭାଇ ଓ ଭଉଣୀମାନେ, ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଆମନ୍ତ୍ରଣ ହୋଇଥିବାରୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏକ ଅତିଥି ଆଉ ନେତୃତ୍ୱ ଭାବରେ ମୋର ମନେ ହୁଏ SHG କେବଳ ଆର୍ଥିକ ସହାୟତା ନୁହେଁ, ଏହା ନାରୀମାନଙ୍କର ଆତ୍ମବିଶ୍ୱାସ, ନିଷ୍ପତ୍ତି କ୍ଷମତା, ସାମାଜିକ ସମ୍ମାନକୁ ମଧ୍ୟ ବୃଦ୍ଧି କରିଥାଏ। ମୋର ପ୍ରିୟ ଶ୍ରୋତାଗଣମାନଙ୍କୁ କିଛି ପ୍ରେରଣାଦାୟକ ସନ୍ଦେଶ ଦେବା ପାଇଁ ଚାହିଁବି। ନିଜ ପ୍ରତି ବିଶ୍ୱାସ ରଖନ୍ତୁ, ଏକତାରେ ଆଗକୁ ବଢ଼ନ୍ତୁ, ସୁଯୋଗକୁ ଆଧାର କରି ସଫଳତା ହାସଲ କରନ୍ତୁ, ଛୋଟ ଛୋଟ ପଦକ୍ଷେପ ନିଅନ୍ତୁ ଏବଂ ବଡ଼ ସଫଳତା ପାଆନ୍ତୁ। SHG ସହିତ ରୁହନ୍ତୁ ଏବଂ ସଫଳତା ନିଶ୍ଚିତ ପାଇବେ।
1: ଧନ୍ୟବାଦ ମ୍ୟାଡ଼ାମ୍, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ। ଆମେ ଆଜି ଆପଣଙ୍କଠାରୁ SHG ଗ୍ରୁପ୍ ଗଠନ ଏବଂ ଏହା ବିଷୟରେ ଅନେକ ତଥ୍ୟ ପାଇଲୁ। ଆପଣ ମଧ୍ୟ ଆମ ସହରର ଉନ୍ନତି କିପରି SHG ମାଧ୍ୟମରେ ହେଉଛି ସେ ବିଷୟରେ କହିଲେ ଏବଂ ସୁନ୍ଦର ବାର୍ତ୍ତା ଆମ ଶ୍ରୋତାମାନଙ୍କୁ ପ୍ରଦାନ କଲେ। ତ ମ୍ୟାଡ଼ାମ୍, ଆଜି ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ, ଆପଣଙ୍କୁ ଆମ ଆକାଶବାଣୀ ରାଉରକେଲା ତଥା ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ।
0: ଧନ୍ୟବାଦ ମ୍ୟାଡ଼ାମ୍,
1: ନମସ୍କାର।
0: ନମସ୍କାର
1: ଶ୍ରୋତା ବନ୍ଧୁ, ଆଜିର ଆଲୋଚନାଟି ନାରୀଶକ୍ତି SHG ଗ୍ରୁପ୍ର ସେକ୍ରେଟାରୀ ଭଉଣୀ ଇତିଶ୍ରୀ ମ୍ୟାଡ଼ାମ୍ଙ୍କ ସହିତ ତ ଶୁଣିଲେ। ଆଜି ଆପଣ ଏଥିରୁ SHG ଗ୍ରୁପ୍ ବିଷୟରେ ଅନେକ କଥା ଜାଣିଥିବେ ଏବଂ ଯଦି କୌଣସି ଶ୍ରୋତା ଭଉଣୀ ଏହା ଶୁଣୁଥାନ୍ତି ଏବଂ SHG ଗ୍ରୁପ୍ରେ ଯୋଗ ଦେଇନଥାନ୍ତି, ତେବେ ଆପଣମାନେ ମଧ୍ୟ ଏ ଲାଇନ୍କୁ ଆସନ୍ତୁ, SHG ଗ୍ରୁପ୍ରେ ଯୋଗ ଦିଅନ୍ତୁ, ନିଜକୁ ସ୍ୱାବଲମ୍ବୀ କରିବା ସହିତ ଆମ ସମାଜ ତଥା ଆମ ଦେଶର ଉନ୍ନତିରେ ଅଗ୍ରସର ହୁଅନ୍ତୁ।

0: ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ 9ମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 to 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଆଜ୍ଞା ହଁ, ଏହି ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଜଳ ବିଷୟରେ ଆପଣମାନଙ୍କୁ ମୋର ଏହି ଛୋଟ ସନ୍ଦେଶଟି। ପ୍ରକୃତି ମା ସାଇତିଛି ତା ଗର୍ଭରେ ଜଳ, ଦେଖି ଚାହିଁ ବ୍ୟୟ କଲେ ବଞ୍ଚିବା ସକଳ। ବିନ୍ଦୁ ବିନ୍ଦୁ ଜଳ ମିଶି ହୋଇ ସାଗର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର, ସଞ୍ଚିଥିଲେ ବଞ୍ଚିଯିବା ନଥିବାରେ ଡର।
2: ସଚେତନତା ଓ ସତର୍କତା ହିଁ ସୁରକ୍ଷା, ବଜ୍ରପାତ ପ୍ରତି ସାବଧାନତା। ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
3: ଆଧୁନିକ ଜ୍ଞାନକୌଶଳ ସହ ବୈଷୟିକ ଶିକ୍ଷାର ଶ୍ରେଷ୍ଠ ଅନୁଷ୍ଠାନ ରାଉରକେଲାର ପ୍ରତିଷ୍ଠିତ ବୁଦ୍ଧବୀର ଆଇଟିଆଇରେ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ ହୋଇଯାଇଛି। ଏଠାରେ ଇଲେକ୍ଟ୍ରିସିଆନ, ଫିଟର ଏବଂ ୱେଲ୍ଡର ଭଳି ଟ୍ରେଡ୍ ସହିତ ଆପଣଙ୍କୁ ମିଳିବ ଅଭିଜ୍ଞ ଶିକ୍ଷକ ଏବଂ ଆଧୁନିକ ପାଠପଢ଼ାର ସୁବିଧା। ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା, ସମସ୍ତଙ୍କ ପାଇଁ ମାଗଣା ବହି ଏବଂ କିଟ୍, ଛାତ୍ରୀମାନଙ୍କ ପାଇଁ କୋର୍ସ ଫି'ରେ 30% ରିହାତି ଏବଂ SC/ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମ୍ପୂର୍ଣ୍ଣ ମାଗଣା। ତେବେ ଆଜି ହିଁ ଯୋଗାଯୋଗ କରନ୍ତୁ ବୁଦ୍ଧବୀର ଆଇଟିଆଇ, ବର୍ଟୋଲି NIT ବ୍ୟାକ୍ପୋଷ୍ଟ ରାଉରକେଲାରେ। ମୋବାଇଲ ନମ୍ବର 7008515483 କିମ୍ବା 9437341218। ବୁଦ୍ଧବୀର ଆଇଟିଆଇ, ଦକ୍ଷତା ଆମର, ସୁରକ୍ଷିତ ଭବିଷ୍ୟତ ଆପଣଙ୍କର।
4: ସମସ୍ତ ପ୍ରକାର ସ୍କୁଲ, କଲେଜ ଏବଂ ଷ୍ଟେସନାରୀ ପାଇଁ ଆଜି ହିଁ ଆସନ୍ତୁ ସ୍କଲାର୍ସ ପଏଣ୍ଟ, ତପସ୍ୱିନୀ ମାର୍କେଟ, ଉଦିତ ନଗର, ରାଉରକେଲା। ମୋବାଇଲ ନମ୍ବର 7008569723 ଏବଂ 8249241223।
5: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଅସିତ କୁମାର ଅମନ୍ତଙ୍କ କଣ୍ଠରେ ଦୁର୍ଗାମାଧବ ପଣ୍ଡାଙ୍କ ରଚନାରୁ।

ବର୍ତ୍ତମାନ ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି ସାତ୍ରୀ ଗୀତ ପରିବେଷଣ କରିଛନ୍ତି ଲିଲି ପ୍ରତିମା ଡୁଙ୍ଗଡୁଙ୍ଗ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ମାରିଆନାସ ଡୁଙ୍ଗଡୁଙ୍ଗ, ଏମା ଟେଟେ, ଲଲିତା ଟେଟେ, ପ୍ରଭା ଟେଟେ, ପ୍ରଫୁଲ୍ଲିତ କେର୍କେଟା, ସରୋଜ ବାରା, ଖୁଣ୍ଟ୍ରାସ ଲୋମଗା, ରୋଜି ନିଲିମା ସୋରେଙ୍ଗ ଏବଂ ଜେସିକା କୁଲୁ। ତାହେଲେ ଆସନ୍ତୁ ଶୁଣିବା ସାତ୍ରୀ ଗୀତ ପରିବେଷଣ କରିଛନ୍ତି ଲିଲି ପ୍ରତିମା ଡୁଙ୍ଗଡୁଙ୍ଗ ଏବଂ ସାଥୀ। କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।

ଶେଷ ହେଲା ବଣ ପାହାଡ଼ର ଗୀତ। ଆକାଶବାଣୀ ରାଉରକେଲା, ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।

0: ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆପଣମାନଙ୍କର ରେଡ଼ିଓ ସାଥି ଜ୍ୟୋତ୍ସ୍ନା ସ୍ୱାଗତ କରୁଛି ଆପଣମାନଙ୍କୁ 102.6 FM ଆକାଶବାଣୀ ରାଉରକେଲାର ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମକୁ। ତେବେ ଚାଲନ୍ତୁ ଆଉ ଡେରି ନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଏବଂ ଶୁଣିବା ଆମର ଫାର୍ଷ୍ଟ କଲର୍ କିଏ କରିଛନ୍ତି, କୋଉଠୁ କରିଛନ୍ତି ଏବଂ ତାଙ୍କ ପସନ୍ଦର ଗୀତ। ହ୍ୟାଲୋ ରାଉରକେଲା।
1: ନାନୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ଚିତ୍ରସେନ ସବର, କଳାହାଣ୍ଡି ଜିଲ୍ଲା ପାନିପାଟଣା ଜଗନ୍ନାଥପୁରରୁ କହୁଛି ମ୍ୟାଡମ।
0: ଆଜ୍ଞା, କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି, ଆପଣ ମାନେ ପରିବାର କେମିତି ଅଛନ୍ତି?
0: ବହୁତ ବଢିଆ। ତେବେ କଣ କରନ୍ତି ଆପଣ କୁହନ୍ତୁ।
1: ମୁଁ ତ ହୋଟେଲ ଦେଇଛି ନାନୀ।
0: ଆଜ୍ଞା,
1: ଟିଫିନ ମାଲପୁଆ ଜିଲେବି ବନେ, ସିଙ୍ଗଡ଼ା ଆଳୁଚପ, ବିରି ବରା, ଇଡ଼ଲି ପୁରୀ।
0: ଖୁବ ସୁନ୍ଦର କଥା। ତେବେ ଏଇ ଖରା ଦିନେ ଆପଣଙ୍କର ବ୍ୟବସାୟ ଭଲ ଚାଲିଛି?
1: ହଁ ଚାଲିଛି ମ୍ୟାଡମ,
0: ଖୁବ ସୁନ୍ଦର
1: ଚାଲିଛି ମ୍ୟାଡମ,
0: ଖୁବ ସୁନ୍ଦର କଥା। ତେବେ ଆପଣଙ୍କ ଘରେ ସବୁ ଆଉ କିଏ କିଏ ଅଛନ୍ତି?
1: ଘରେ ତ ମୋର ଜେଜେମା ଅଛନ୍ତି, 105 ବର୍ଷ ହେବ। ବାପା ମା ଅଛନ୍ତି, ମୋର ମିସେସ୍ ଅଛନ୍ତି, ଆଉ ମୋର ପୁଅ, ନାତି ନାତୁଣୀ।
0: ଖୁବ ସୁନ୍ଦର କଥା। ତେବେ କୁହନ୍ତୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ଶୁଣେ ଦେବେ ନାନୀ, ଓଏ ରାଜୁ ପ୍ୟାର ନା କରିଓ କରିଓ ଦିଲ ଟୁଟ ଜାତା ହେ, ଏ ଗାନା ଶୁଣେ ଦେବେ ନାନୀ।
0: ଓକେ, ଠିକ ଅଛି। ତେବେ କାକୁ ଡେଡିକେଟ କରିବେ?
1: ପ୍ରଥମେ ତ ଆପଣଙ୍କୁ
0: ବହୁତ ବହୁତ ଧନ୍ୟବାଦ।
1: ତାପରେ ମୋର ବନ୍ଧୁ ମନେଶ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଆଉ ଆମର ସୁବଲ କୁମାର ସାହୁ, ନାଗୁ ପାତ୍ର, ଆଉ କରମସାନି ସାହୁ, ନାରାୟଣ ମେହେର, ଚୈତନ ପଟେଲ।
0: ଆଜ୍ଞା, ଖୁବ ସୁନ୍ଦର କଥା। ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟିକୁ ଆପଣଙ୍କର ସମସ୍ତ ପ୍ରିୟଜନ ମାନଙ୍କୁ ଏବଂ ଆମର ଆକାଶବାଣୀ ରାଉରକେଲାର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ। ଆକାଶବାଣୀ,
1: ନମସ୍କାର, ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ।

0: ଆଜ୍ଞା, ଆପଣ ବରଗଡ଼ରୁ ଫୋନ କରିଛନ୍ତି?
1: ହଁ ନାଇଁ
0: କେମିତି ଅଛନ୍ତି କୁହନ୍ତୁ।
1: ମୁଁ ତ ବଢିଆ ଅଛି, ଆପଣ ମାନେ କେମିତି ଅଛନ୍ତି?
0: ବହୁତ ବଢିଆ। ତେବେ କ'ଣ କରନ୍ତି ଆପଣ?
1: ମୁଁ ତ ଚାଷ କାମ କରୁଛି ଆଜ୍ଞା, ଆଉ ଆଜି ତ ଖରା ମାସରେ ଆଜି ତାପମାତ୍ରା ଖରା ବହୁତ ବଢି ଯିବାର ଲାଗି ଖରା ଟିକେ ବାହାରି ନେବାର କେହିନି ଯିବାର ଆଜ୍ଞା।
0: ଆଜ୍ଞା, ତେବେ କ'ଣ କ'ଣ ଚାଷ କରିଛନ୍ତି ଏଥର? ନା ଧାନ ଚାଷ ଖାଲି କରନ୍ତି?
1: ଧାନ ଚାଷ ତ ଆମର ଗୋଟେ ଖେଡ଼ ହେଇଛି ଆଜ୍ଞା, ଆମର ଅଷାଢ଼ ଖେଡ଼ ରହିଛି, ଆମର ଖରା ଖେଡ଼ରେ ଆମର ଏନ ପାଣି ସୁବିଧା ନାଇଁ ନ।
0: ଆଜ୍ଞା ଆଜ୍ଞା, ତେବେ ପନିପରିବା ଲଗାନ୍ତି ନା ଲଗାନ୍ତିନି?
1: ପନିପରିବା ତ ନାଇଁ ଲଗେଇ ଆଜ୍ଞା, ଏନ୍ତା ଖାଇବାର୍ଲି ଘର ବାରିଆଡ଼େ ସବୁ କିଛି କିଛି ଗଛ ଦୁଇ ଗଛ ଦେଖା ଅଛି।
0: ଆଜ୍ଞା, ତେବେ ଏବେ ତ ବର୍ତ୍ତମାନ ଧୀରେ ଧୀରେ ବର୍ଷା ବି ଆରମ୍ଭ ହେଇଗଲାଣି, ତ ଆଶା କରିବା ଯେ ମୌସୁମୀ ଜଲ୍ଦି ଜଲ୍ଦି ଆସିଗଲେ ଆଟଲିଷ୍ଟ ଖରାର ପ୍ରଭାବଟା ଏତେ ପଡ଼ିବନି।
1: ଆଉ ନାନୀ, ଆଜି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଗୋଟିଏ ନିୟମିତ ସୁଦ୍ଧା ଆକାଶବାଣୀର ଆମର ପହଣ୍ଡି ଗାଁର ଚୈତନ୍ୟ ପଡ଼ିଲ ଭାଇ,
0: ଆଜ୍ଞା,
1: ସେ ବର୍ତ୍ତମାନ ଅସୁସ୍ଥ କରି ବୁର୍ଲା ମେଡିକାଲରେ ଭର୍ତ୍ତି ହେଇଛନ୍ ଆଜ୍ଞା। ଆଉ ମୁଇଁ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଶବାଣୀ ରାଉରକେଲାର ସମସ୍ତ କର୍ମକର୍ତ୍ତା ତଥା ରାଉରକେଲା ଶୁଣୁଥିବା ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରମି ଯେ ଆମେ ଭଗବାନଙ୍କର ଠାରେ ପ୍ରାର୍ଥନା କରୁ, ଆଉ ଆମର ଚେତନ ଭାଇ କେନ୍ତା କରି ସୁସ୍ଥ ହେଇକିରି ଶୀଘ୍ର ବୁର୍ଲାନୁ ଘରକେ ଆସୁ ଆଜ୍ଞା, ଆମର ସାଙ୍ଗେ ଫେର ଏନ୍ତା ଯୋଡ଼ି ହେଇ ରହୁ।
0: ବିଲକୁଲ, ନିହାତି ଭାବରେ ଆମେ ସମସ୍ତେ ପ୍ରାର୍ଥନା କରିବୁ ଯେ ସେ ବହୁତ ଜଲ୍ଦି ସୁସ୍ଥ ହେଇକି ଘରକୁ ଫେରନ୍ତୁ। ତେବେ ଆଜି ଆଜି କୁହନ୍ତୁ, ଆପଣ ଆଜି କୋଉ ଗୀତ ଶୁଣିବେ?
1: ହଁ ନାନୀ, ଆଜି ଯେନ୍ ଗୀତଟା ଶୁଣମା ସ୍ପେଶାଲ ହେଲା ଡେଡିକେଟ୍ ଆମର ଭାଇ ଚେତନ ପଟେଲ ଲାଗି, ଆଉ ଯେକୌଣସି ତାର ମାନେ ଆମର ଭଗବାନଙ୍କର ତାର ମାନେ ଇଏକେ ନେଇକିରି ପ୍ରଭୁଙ୍କର ସ୍ଥାନ ଇଏକେ ନେଇକିରି ସେ ଗୀତଟା ଗୁଟେ ଦେବେ ଆଜ୍ଞା, ଯେନ୍ଟା ଗୁଟେ ଥିବା, ଆଉ ଯେତିକି ରାଉରକେଲା ଶୁଣୁଛନ୍ ସବୁ ଶ୍ରୋତା ଭାଇ ବନ୍ଧୁମାନଙ୍କୁ ବି ଗୀତଟା ଡେଡିକେଟ୍ ଆନାନି।
0: ଓକେ, ଠିକ୍ ଅଛି, ତେବେ ଶୁଣି ଦଉଛୁ ଆମେ ଆପଣଙ୍କୁ ଏବଂ ଆପଣଙ୍କର ସମସ୍ତ ପ୍ରିୟଜନ ମାନଙ୍କୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତକୁ ଆଗେ।
1: ହଁ ନାନୀ, ଆଜି ଆପଣଙ୍କ ସାଙ୍ଗେ ନାନୀ ଜ୍ୟୋତ୍ନା ନାମୀ ଫାର୍ଷ୍ଟ ଟାଇମ୍ କଥା ଲାଗି ଆପଣଙ୍କୁ ବଢିଆ ଲାଗିଲା।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆକାଶବାଣୀ ରାଉରକେଲାକୁ ଫୋନ କରିଥିବାରୁ।
1: ରୋଜା ନାନୀ, ଜୁହାର।

0: ହ୍ୟାଲୋ ରାଉରକେଲା, କିଏ କହୁଛନ୍ତି? କୋଉଠୁ କହୁଛନ୍ତି?
1: ନମସ୍କାର,
0: ନମସ୍କାର
1: ମୁଁ ଖୈରପାଲିରୁ ନାରାୟଣ ମେହେର କହୁଥିଲି।
0: ଆଜ୍ଞା, କେମିତି ଅଛନ୍ତି?
1: ଭଲ ଅଛି।
0: ଆପଣ କୋଉଠୁ କହୁଥିଲେ ଆଉ ଥରେ କୁହନ୍ତୁ?
1: ଖୈରପାଲି, ଖୈରପାଲି
0: ଏଇଟା କୋଉ ବ୍ଲକରେ ଆସୁଛି ଆପଣଙ୍କର?
1: ଏଇଟା

0: ବୁଣନ୍ତି ସୂତା ଶାଢ଼ୀ ନା ପାଟ ଶାଢ଼ୀ ବୁଣନ୍ତି?
1: ସୂତି ଶାଢ଼ୀ ଆମର କଟନ୍।
0: ଆଚ୍ଛା, କଟନ୍ ଶାଢ଼ୀ ବୁଣନ୍ତି ନାଇଁ? ତ କେମିତି କ'ଣ ବ୍ୟବସାୟ ଆପଣଙ୍କର, ମାନେ ଆପଣ ଘରୁ ବୁଣିକି ବିକ୍ରି କରନ୍ତି ନା ବେପାରୀଙ୍କୁ ଦିଅନ୍ତି?
1: ନାଇଁ ବେପାରୀ ନିଅନ୍ତି।
0: ଆଜ୍ଞା, ତ କେମିତି କ'ଣ ଆପଣଙ୍କୁ ଗୋଟେ ଶାଢ଼ୀ ବୁଣିବାକୁ କେତେ ସମୟ ଲାଗେ?
1: ଗୋଟେ ଶାଢ଼ୀ ମିନିମମ୍ 3 ଦିନ।
0: 3 ଦିନରେ ଗୋଟେ ଶାଢ଼ୀ ବୁଣା ହେଇଯାଏ ନି?
1: ଖରା ମଧ୍ୟରେ ନି ହେବା, ଟିକେ 3 ଦିନ ବି
0: ଆଚ୍ଛା
1: ଗରମ ଲାଗେ।
0: ଗରମ ପାଇଁ ନାଇଁ? ଆଜ୍ଞା, ତେବେ ଆପଣଙ୍କୁ ଭଲ ମଜୁରୀ ଠିକ୍ଠାକ୍ ମିଳିଯାଏ ନା କେମିତି କ'ଣ?
1: ନାଇଁ ଠିକ୍ ମିଳୁଛି ମଜୁରୀ।
0: ବହୁତ ବଢ଼ିଆ କଥା। ତେବେ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ? ଓକେ, ଠିକ୍ ଅଛି, ତେବେ ଶୁଣି ଦଉଛୁ ଆପଣଙ୍କ ପସନ୍ଦର ଗୀତ ଆକାଶବାଣୀ। ଆଜ୍ଞା,
1: ସେ ତାହାକେ ସ୍ପେଶାଲ ଡେଲିଗେଟ୍, ଆଉ ରବୀନ୍ଦ୍ରନାଥ ମିହିର, ଯଶୋବନ୍ତ ପାଇକ, ଚିତ୍ରସନ ସାବର, ମନୋଜ ପଟେଲ, ନାଗୁ ପାତ୍ର, କରମସାନି ସାହୁ, ସେବାରାମ ମେହର, ମୁରଲୀ ମେହର, ସୁବଲ କୁମାର ସାହୁ, ହରିଶ ବରୁଆ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ।
0: ଖୁବ୍ ସୁନ୍ଦର କଥା। ତେବେ ଶୁଣେଇ ଦେଉଛୁ ଆପଣଙ୍କର ସମସ୍ତ ପ୍ରିୟଜନମାନଙ୍କୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।

0: हॅलो राउरकेला,
1: ନମସ୍କାର। ମୁଁ ଜଗତସିଂହପୁରରୁ ଡଲି କହୁଥିଲି।
0: ନମସ୍କାର, କିଏ କହୁଛନ୍ତି? ଆଉ ଥରେ କୁହନ୍ତୁ।
1: ଜଗତସିଂହପୁରରୁ ଡଲି କହୁଥିଲି।
0: ଆଜ୍ଞା, କେମିତି ଅଛନ୍ତି?
1: ଆପଣ କେମିତି ଅଛନ୍ତି?
0: ବହୁତ ବଢ଼ିଆ। ତେବେ କେମିତି କ'ଣ, ଖରା ଗରମ ହେଉଛି ଆପଣଙ୍କ ଏଡ଼େ?
1: ମ୍ୟାଡ଼ାମ ବର୍ଷା ଉଠେଇ ଆସୁଛି। ବର୍ଷା ଦୁଇ ଦିନ ତଳେ ବର୍ଷା ହେଇଥିଲା।
0: ଆଜ୍ଞା ଆଜ୍ଞା।
1: ଆଉ ତାପରେ ବର୍ଷା ଉଠେଇ ଆସୁଛି, ବର୍ଷା ନାହିଁ। ବର୍ଷାର ଅନୁଭବଟା ଖରା ଯୋଉ କରୁଛି, ଖରା ପ୍ରଚଣ୍ଡ ଖରା, ଜମା ସହି ହଉନି ଖରା। ଆଉ
0: ଆଜ୍ଞା, ତେବେ
1: ପ୍ରଚଣ୍ଡ ଗୁଳୁଗୁଳି। ଆଉ
0: ଆଜ୍ଞା, ତେବେ ନିହାତି ଆଶା କରିବା ଯେ ମୌସୁମୀ ବହୁତ ଜଲ୍ଦି ପଳେଇ ଆସୁ। ନାଇଁ
1: ଆଜ୍ଞା ଆଜ୍ଞା, ଲୋକମାନଙ୍କର କଳ୍ପନା ଥିଲା ଯେ ଏ ବର୍ଷ ବହୁତ ଶୀତ ହୋଇଛି ଆଉ ପ୍ରଚଣ୍ଡ ଗରମ ହବ,
0: ଆଜ୍ଞା,
1: କିନ୍ତୁ ମୌସୁମୀଟା ଶୀଘ୍ର ପଳେଇ ଆସୁ। ଆଉ ଆଡ଼େ ବି ଯୋଉ ମେଘୁଆ ପାଗ କରୁଛି, ମେଘ ମଝିରେ ମଝିରେ ହେଇଯାଉଛି, କିଛି ଲୋକ ଆଶ୍ୱସ୍ତ ପାଉଛନ୍ତି। ଆଉ
0: ଆଜ୍ଞା ଆଜ୍ଞା, ଆପଣ ଆମ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ସବୁ ଶୁଣନ୍ତି ଆପଣ?
1: ରାଉରକେଲାର କେତେବେଳେ କେମିତି ଟାଇମ ମିଳିଲେ ଶୁଣେ,
0: ଆଜ୍ଞା,
1: କିନ୍ତୁ ଏ ପ୍ରୋଗ୍ରାମଟା ତ ମୁଁ ନିଶ୍ଚୟ ଶୁଣେ।
0: ଖୁବ ସୁନ୍ଦର କଥା। ତେବେ ଆପଣଙ୍କ ଭଲ ପାଇବା ଏମିତି ରେଡିଓ ପ୍ରତି ସବୁବେଳେ ରହିଥିବ ବୋଲି ଆମେ ଆଶା କରିବୁ। ଆମ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ ଆପଣ ସବୁବେଳେ ଏମିତି ଶୁଣୁଥାନ୍ତୁ।
1: ଆଜ୍ଞା, ମୁଁ ରାଉରକେଲାକୁ ନିଶ୍ଚୟ ଶୁଣେ।
0: ତେବେ କୁହନ୍ତୁ,
1: ସବୁବେଳେ ଲଗାଏ ଶୁଣେ।
0: ତେବେ କୁହନ୍ତୁ
1: କେତେବେଳେ କେମିତି ମ୍ୟାଡ଼ାମ, କେତେବେଳେ କେମିତି ଟାଇମ ହେଲେ
0: ଆଜ୍ଞା
1: ଟାଇମ ବାହାର କରି ଟିକେ ଟିକେ ଶୁଣିଦେବୁ।
0: ଆଜ୍ଞା, ତେବେ କୁହନ୍ତୁ ଆଜି କେଉଁ ଗୀତ ଶୁଣିବେ?
1: ତାରାନାର ଗୋଟେ ଦେଇଦେବେ ନହେଲେ।
0: ଠିକ ଅଛି, ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ଗୀତକୁ। କାହାକୁ ଡେଡିକେଟ୍ କରିବାକୁ ଚାହିଁବେ?
1: ପ୍ରଥମେ ତ ଆପଣ ମୁଁ କରିବି, ଆପଣଙ୍କ ସାଙ୍ଗରେ କଥା ହଉଛି ନା।
0: ବହୁତ ବହୁତ ଧନ୍ୟବାଦ।
1: ତେଣୁ ଆପଣଙ୍କୁ ଆଗ, ତାପରେ ସବୁ ଶ୍ରୋତା ବନ୍ଧୁମାନଙ୍କୁ, ଆପଣଙ୍କ ଟିମ୍ କି,
0: ବହୁତ ବହୁତ ଧନ୍ୟବାଦ।
1: ସମସ୍ତଙ୍କୁ ମୁଁ ଡେଡିକେଟ୍ କରିବି। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ।
0: ବହୁତ ବହୁତ ଧନ୍ୟବାଦ। ତେବେ ଶୁଣେଇ ଦଉଛି ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ରଖିଲି, ନମସ୍କାର।
0: ନମସ୍କାର।

0: হ্যালো রৌরকেলা,
1: নমস্কার,
0: নমস্কার, কি কহুছন্তি?
1: ମୁଁ ଗୀତା କହୁଥିଲି ଜଗତସିଂହପୁର।
0: କେମିତି ଅଛନ୍ତି?
1: ମୁଁ ତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବହୁତ ବଢ଼ିଆ ଅଛି। ଆଉ ଆପଣ କ'ଣ କରନ୍ତି?
1: ମୁଁ ଘରେ ଅଛୁ।
0: ଆଜ୍ଞା, ତେବେ ଆପଣଙ୍କ ଘରେ ପରିବାରରେ ସବୁ ଆଉ ସବୁ କିଏ କିଏ ରହୁଛନ୍ତି?
1: ଆମେ ଭାଇ ଭଉଣୀ ସବୁ ଅଛୁ ଆଉ।
0: ଖୁବ ସୁନ୍ଦର କଥା। କୁହନ୍ତୁ, ତେବେ ଆଜି କେଉଁ ଗୀତ ଶୁଣିବେ?
1: ମୁଁ ଶୁଣିବି ନାଗିନା ସିନେମାର ମେ ତେରି ଦୁଶ୍ମନ ଦୁଶ୍ମନ ତୁ ମେରା, ଶ୍ରୀଦେବୀ ଯୋଉଟା ନାଚିଛନ୍ତି।
0: କି ଠିକ୍ ଅଛି, ତେବେ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତକୁ। ଆକାଶବାଣୀକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡ଼ାମ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ହଁ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମ୍ୟାଡ଼ାମ ମୁଁ ଶଶିଭୂଷଣ କୁମାର କହୁଥିଲି, ରୋହନମାଲ ପାଟନାଗଡ଼ ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଆଜ୍ଞା, କେମିତି ଅଛନ୍ତି?
1: ମ୍ୟାଡ଼ାମ ମୁଁ ଭଲ ଅଛି। ମ୍ୟାଡ଼ାମ ଆପଣମାନେ? ମ୍ୟାଡ଼ାମ
0: ବହୁତ ବଢ଼ିଆ। ତେବେ ବର୍ତ୍ତମାନ ଆପଣଙ୍କର ବୈଶାଖୀ ମେଳା ଚାଲିଛି ସେଇଠି ନାଇଁ?
1: ମ୍ୟାଡ଼ାମ ସରିଗଲାଣି? ମ୍ୟାଡ଼ାମ
0: ଆଚ୍ଛା, ସରିଗଲାଣି ଏବେ?
1: ହଁ ଏଇଟା ମେ 1ରେ ସରିଗଲା।
0: ଆଜ୍ଞା, ତ କେମିତି କ'ଣ ଥିଲା ଏଥର ବୈଶାଖୀ ମେଳା?
1: ମ୍ୟାଡ଼ାମ ସେଟା 4-5 ଦିନ ପୂର୍ବରୁ ହୁଏ, ପୂର୍ଣ୍ଣିମା ପୂର୍ବରୁ ହୁଏ, 5 ଦିନ
0: ଆଜ୍ଞା।
1: ପୂର୍ବରୁ ହୁଏ। ଆଉ ବହୁତ ଛତିଶଗଡ଼ରୁ ପ୍ରାୟ ଲୋକ ଅଛନ୍ତି, ବରଗଡ଼ ବଲାଙ୍ଗୀର ପ୍ରାୟ ଲୋକ ଅଛନ୍ତି ଦେଖି।
0: ଆଜ୍ଞା, ତେବେ ବହୁତ ବଡ ମେଳାଟା ହେଇଥାଏ ନାଇଁ?
1: ବଡ଼ ମେଳା ଦେଇଥାଏ ମ୍ୟାଡ଼ାମ। ଦୁଇପଟେ ହେଉଛି ଆମର, ଏପଟେ ରହିଲା ହରିଶଙ୍କର, ସେପଟେ ରହିଲା ଆମର
0: ନୃସିଙ୍ଗନାଥ।
1: ନୃସିଙ୍ଗନାଥ।
0: ଆଜ୍ଞା,
1: ସେ ପାହାଡ଼ ପାହାଡ଼ରେ ଅଛି, ସେଟାକୁ ଆମେ ସେ ଚଢ଼ିକି ସେ ଆର ପଟେ ଓହ୍ଲେଇ ଯାଉ।
0: ତେବେ ଆପଣ ଯାଇଥିଲେ ଏଥର ମେଳା ବୁଲି?
1: ମ୍ୟାଡ଼ାମ ଯାଇଥିଲୁ, ଗୋଟେ ଦିନ ଯାଇଥିଲୁ ବୁଲି। ମ୍ୟାଡ଼ାମ
0: ଖୁବ ସୁନ୍ଦର କଥା। ତେବେ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଗୋଟେ ମ୍ୟାଡ଼ାମ ହିରୋ ଫିଲ୍ମ ଦେଇଦେବେ। ମ୍ୟାଡ଼ାମ ନା ଟିକେ ଡେଡିକେଟ୍ କହୁଛି,
0: ହଁ କୁହନ୍ତୁ।
1: ମଧୁକେଶ ନାରାୟଣ କୁମାର, କଲିକେଶ ନାରାୟଣ କୁମାର, ଜେତା କିଶୋର କୁମାର, ପ୍ରୀତି ବିବାର, ଶିବ ପ୍ରସାଦ କୁମାର, ରାଜେନ୍ଦ୍ର ପ୍ରସାଦ କୁମାର, ସତ୍ୟବନ୍ତ କୁମାର, ତ୍ରିଭୁବନ କୁମାର।
0: ଆଜ୍ଞା, ତେବେ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତକୁ। ଆକାଶବାଣୀକୁ ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
1: ମ୍ୟାଡ଼ାମ ନମସ୍କାର।
0: ନମସ୍କାର।

0: ହ୍ୟାଲୋ ରାଉରକେଲା।
1: ହ୍ୟାଲୋ ରାଉରକେଲା ନାନୀ ଜୁହାର।
0: ଜୁହାର, କେମିତି ଅଛନ୍ତି?
1: ବଢିଆ ଅଛେ ନାନୀ, ଆଉ ଆପଣମାନେ କେନ୍ତା ଅଛନ୍?
0: ବହୁତ ବଢିଆ। ପ୍ରଥମେ ଆପଣଙ୍କ ନାଁ କୁହନ୍ତୁ, ଆପଣ କୋଉଠୁ କହୁଛନ୍ତି କୁହନ୍ତୁ।
1: କରମସାନୀ ସାହୁ କହୁଛେ, ଗ୍ରାମ ଚିରିଙ୍ଗା ମୁଣ୍ଡା, ପୋଷ୍ଟ ଲାଗ ମୁଣ୍ଡା, ତନେ ବିଜେପୁର, ଜିଲ୍ଲା ବରଗଡ଼।
0: ଆଜ୍ଞା, କେମିତି ଅଛନ୍ତି?
1: ମୁଁ ତ ବଢିଆ ଅଛେ ନାନୀ, ଆପଣମାନେ କେନ୍ତା ଅଛନ୍?
0: ବହୁତ ବଢିଆ। ତେବେ କୁହନ୍ତୁ, ଆପଣ କଣ କରନ୍ତି?
1: ଆଜି
0: କୋଉ ଗୀତ ଶୁଣିବେ? ଠିକ ଅଛି, ତେବେ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ଗୀତକୁ। ଆଜ୍ଞା କୁହନ୍ତୁ।
1: ପହଲା ତ ଆପଣଙ୍କୁ ଡେଡିକେଟ୍ କର୍ମା।
0: ଧନ୍ୟବାଦ।
1: ତାପରେ ଆମର ଦୁଃଖର ଖବର ଟିକେ କହିବି ନାନି, ଆମର ନିୟମିତ ଶ୍ରୋତା କି ନେଇ ଯିଏକି ଚୈତନ୍ୟ ପଟେଲ।
0: ଆଜ୍ଞା ଆଜ୍ଞା।
1: ସେମାନେ ଅସୁସ୍ଥ ଅଛନ୍ତି।
0: ଆଜ୍ଞା,
1: ବୋଲେ ସେମାନଙ୍କୁ ଆମେ କାମନା କରିଛୁ ନାନି, ଭଗବାନଙ୍କର ପ୍ରାର୍ଥନା କରୁଛୁ ଯେ ସେ ବ୍ୟକ୍ତି ସୁସ୍ଥ କରି ଘରକୁ ଆସୁନ୍ ବୋଲିକରି।
0: ଆଜ୍ଞା, ନିହାତି ଭାବରେ ଆମେ ମଧ୍ୟ ପ୍ରାର୍ଥନା କରିବୁ ଯେ ସେ ବହୁତ ଶୀଘ୍ର ସୁସ୍ଥ ହୋଇ ଘରକୁ।

0: ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। 25 ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ ଏନ୍ ରବି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜେପି ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଏବଂ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। 25 ବୈଶାଖ ତଥା ବିଶ୍ୱଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ନେଇ ବିଜେପି ଦଳ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। କବିଗୁରୁ ଶ୍ରୀ ଟାଗୋରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶପଥ ଗ୍ରହଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। 25 ବୈଶାଖ ଅବସରରେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ବିଶ୍ୱବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶାନ୍ତିନିକେତନ, ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ, ବାଂଲାଦେଶ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ର ସଙ୍ଗୀତ ଗାନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଗୁରୁଦେବଙ୍କ ଅବଦାନ ସାହିତ୍ୟ କ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ଦିଗରେ ପରିବ୍ୟାପ୍ତ। ଶ୍ରୀ ଟାଗୋରଙ୍କୁ ଜଣେ ଅଗ୍ରଣୀ ଚିନ୍ତାନାୟକ, କଳାକାର ଏବଂ ଶିକ୍ଷାବିତ୍ ଭାବେ ସେ ବର୍ଣ୍ଣନା କରିଛନ୍ତି। ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଓ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗୁରୁଦେବ ଟାଗୋର ଜଣେ ବିଶିଷ୍ଟ ଦାର୍ଶନିକ, ଶିକ୍ଷାବିତ୍ ଏବଂ ଭାରତୀୟ ସଭ୍ୟତାର ଆତ୍ମାର କାଳଜୟୀ ସ୍ୱର ଭାବେ ନିଜର ଛାପ ଛାଡ଼ିଯାଇଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗୁରୁଦେବଙ୍କ ସାହିତ୍ୟ, ସଙ୍ଗୀତ ଏବଂ ଦର୍ଶନ ସ୍ୱାଧୀନତାର ଭାବନାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିଥିଲା। ଶ୍ରୀ ଟାଗୋରଙ୍କ ଜନଗଣମନ ସଙ୍ଗୀତ, ଜାତୀୟ ଏକତା, ମର୍ଯ୍ୟାଦା ଏବଂ ଆତ୍ମସମ୍ମାନକୁ ସ୍ୱର ପ୍ରଦାନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ମଜବୁତ କରିଥିଲେ। ଗୁରୁଦେବଙ୍କ ଜୀବନାଦର୍ଶ ଏବଂ ମୂଲ୍ୟବୋଧ ପରବର୍ତ୍ତୀ ପିଢ଼ିକୁ ସର୍ବଦା ପ୍ରେରଣା ପ୍ରଦାନ କରିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଜନ୍ମବାର୍ଷିକୀ ପାଳନ ଅବସରରେ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଆଜି ସାଂସଦ, ପୂର୍ବତନ ସଦସ୍ୟ, ଲୋକସଭାର ମହାସଚିବ ଉତ୍କଳ କୁମାର ସିଂ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ଟାଗୋରଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଲୋକସଭା ସଚିବାଳୟ କହିଛି, ତାଙ୍କର ଲେଖା ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମକୁ ଅଧିକ ଉଜ୍ଜୀବିତ କରିଥିଲା। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ଦ୍ୱାରା ସୋମନାଥ ମନ୍ଦିର ବାରମ୍ବାର ଧ୍ୱଂସ ଏବଂ ଲୁଣ୍ଠିତ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଥର ଭକ୍ତ ଏବଂ ଶାସକ ଏହାର ପୁନଃନିର୍ମାଣ କରିବା ସହ ହୃତ ଗୌରବର ପୁନରୁଦ୍ଧାର କରିଛନ୍ତି। ଦେଶର ଅଖଣ୍ଡ ବିଶ୍ୱାସ ଏକ ସାକ୍ଷୀ ଭାବେ ସୋମନାଥ ମନ୍ଦିର ରହିଆସିଛି। ଆସନ୍ତା ସୋମବାର ଦିନ 11ଟି ପବିତ୍ର ତୀର୍ଥସ୍ଥଳୀରୁ ଆସିଥିବା ଜଳ ବ୍ୟବହାର ମାଧ୍ୟମରେ ମନ୍ଦିର ଶିଖରରେ କୁମ୍ଭାଭିଷେକ ସହିତ ଅମୃତୋତ୍ସବ ସମାପନ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ। ବର୍ତ୍ତମାନର ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା 30 ତାରିଖରେ ଶେଷ ହେବାକୁ ଯାଉଛି। ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ସୁବ୍ରମଣି ଦାୟିତ୍ୱ ଗ୍ରହଣ କରିବେ। 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ସୁବ୍ରମଣି ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତବର୍ଷ ସେପ୍ଟେମ୍ବରଠାରୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା ଭାବେ ଶ୍ରୀ ସୁବ୍ରମଣି କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ସେନାର ଉପାଧ୍ୟକ୍ଷ ଏବଂ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତରେ ଯିବେ। ପୂର୍ବାହ୍ନ 11ଟାରେ ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବା ସହ ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ କରି ଅପରାହ୍ନ 3ଟାରେ ପ୍ରାୟ 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସେଗୁଡ଼ିକ ମଧ୍ୟରେ ହାଇଦ୍ରାବାଦ ପଣଜୀ ଅର୍ଥନୈତିକ କରିଡରର ଗୁଡ଼େବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ ଜାତୀୟ ରାଜପଥ 167ର ଶିଳାନ୍ୟାସ କରିବେ। ଏଥିପାଇଁ ମୋଟ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ଅନ୍ୟ କେତେକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବହୁମତ ଅଭାବରୁ ତାମିଲନାଡୁରେ ନୂତନ ସରକାର ଗଠନ ବିଳମ୍ବ ହେଉଛି। ସିପିଆଇଏମ୍ର ଜାତୀୟ ସାଧାରଣ ସମ୍ପାଦକ ବେବି କହିଛନ୍ତି, ସବୁଠାରୁ ଅଧିକ ଆସନ ଅକ୍ତିଆର କରିଥିବା ଦଳକୁ ସରକାର ଗଠନ କରିବା ପାଇଁ ଆମନ୍ତ୍ରଣ କରିବା ରାଜ୍ୟପାଳଙ୍କ କର୍ତ୍ତବ୍ୟ। ଆଇୟୁଏମ୍ୟୁଏନ୍ ଟିଭିକେକୁ ସମର୍ଥନ କରିବା ନେଇ ଅଗ୍ରାହ୍ୟ କରିଥିବାରୁ ସରକାର ଗଠନ ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ହୋଇପାରିନାହିଁ। ଅନ୍ୟପକ୍ଷରେ ରାଜନୈତିକ ଘଟଣାକ୍ରମରେ ଏଏମ୍ଏମ୍କେ ମୁଖ୍ୟ ଟିଟିଭି ଦିନାକରନ୍ ତାଙ୍କ ଦଳର ବିଧାୟକଙ୍କ ଦ୍ୱାରା ଟିଭିକେକୁ ଦିଆଯାଇଥିବା ନକଲି ସମର୍ଥନ ପତ୍ର ଉପରେ ରାଜ୍ୟପାଳଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଆଜି ଅପରାହ୍ନ 4ଟା ସୁଦ୍ଧା ଟିଭିକେ ସହିତ ଭିସିକେ ଆନୁଷ୍ଠାନିକ ଭାବେ ବୈଠକ କରିବାର ସମ୍ଭାବନା ରହିଛି। ଏଆଇଏଡିଏମ୍କେ ନବନିର୍ବାଚିତ ବିଧାୟକ ଦଳ ଚେନ୍ନାଇଠାରେ ଦଳର ସାଧାରଣ ସମ୍ପାଦକ ଏଡାପଡ଼ି ପାଲାନିସ୍ୱାମୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆକାଶବାଣୀ ଶିଲଂ ଆଜି ସାର୍ବଜନୀନ ପ୍ରସାରଣରେ ଏହାର ସେବାର 90ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ସହରରେ ଏକ ଗଣଦୌଡ଼ ସଫଳତାର ସହ ଆୟୋଜନ କରିଥିଲା। ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ଫିଟ୍ନେସ୍ ଉତ୍ସାହୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରସାରଣରେ ଆକାଶବାଣୀର 9 ଦଶନ୍ଧି ଧରି ରହିଥିବା ଅବଦାନକୁ ପାଳନ କରିବା ସହିତ ଫିଟ୍ନେସ୍ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳନ୍ଧର ଷ୍ଟେସନ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ଶହ ଶହ ଶ୍ରୋତା ଉପସ୍ଥାପକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପାଟିଆଲା ଷ୍ଟେସନରେ ମଧ୍ୟ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 2 ଦିନ ମଧ୍ୟରେ କେରଳ ମାହେ ଲାକ୍ଷାଦ୍ୱୀପ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ତାମିଲନାଡୁ ପୁଡୁଚେରୀ ଏବଂ କରାଇକେଲରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ବିହାର ଛତିଶଗଡ଼ ପଶ୍ଚିମବଙ୍ଗ ଗାଙ୍ଗେୟ ଅଞ୍ଚଳ ଝାଡ଼ଖଣ୍ଡ ବିଦର୍ଭ ଅଞ୍ଚଳରେ ଘଣ୍ଟା ପ୍ରତି 50 କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହେବାର ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ। ପଚିଶ ବୈଶାଖୀ ଅବସରରେ ଆଜି ପାଳନ କରାଯାଉଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ 165ତମ ଜନ୍ମବାର୍ଷିକୀ। ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରାଯାଉଛି ସୋମନାଥ ଅମୃତ ପର୍ବ 2026। ଏବଂ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜାସୁବ୍ରମଣ୍ୟ। ସମ୍ବାଦ ଶେଷ ହେଲା।
1: I am Anuja Kumar with the Midday News. The headlines. Subhendu Adhikari becomes the first BJP Chief Minister of West Bengal, takes oath along with 5 cabinet ministers. Political stalemate continues for government formation in Tamil Nadu as TVK yet to reach the majority mark. National Legal Services Authority organizes National Lok Adalat across the country to provide amicable settlement of disputes. External Affairs Minister Dr. S. Jayashankar meets Prime Minister of Trinidad and Tobago to strengthen bilateral cooperation. And in IPL cricket, Rajasthan Royals to face Gujarat Titans in

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୁରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା, ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ରାଜ୍ୟପାଳ ଆର୍ଏନ୍ ରବିପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିଜେପି ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଓ ନନ୍ଦୀଗ୍ରାମ ବିଧାନସଭା ମଣ୍ଡଳୀରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହ ଦିଲ୍ଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକଙ୍କୁ ସୁରକ୍ଷା ପ୍ରଦାନ ଓ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି

0: ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ମିଳିଥାଏ। 18 ରୁ 50 ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ପଞ୍ଜିକୃତ କରିବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ବାର୍ଷିକ 436 ଟଙ୍କା ପ୍ରିମିୟମ ବଦଳରେ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ 2 ଲକ୍ଷ ଟଙ୍କା ମିଳିଥାଏ। ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦୁର୍ଘଟଣା ବୀମାକୁ ସରଳ, ସୁଲଭ ଓ ସହଜ ଲବ୍ଧ କରିଛି। ବର୍ତ୍ତମାନ ସୁଦ୍ଧା ଏଥିରେ 58 କୋଟି 9 ଲକ୍ଷରୁ ଉର୍ଦ୍ଧ୍ୱ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଏପ୍ରିଲ୍ ମାସ ଶେଷ ସୁଦ୍ଧା 3,676 କୋଟି 9 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗାମୀ ଦିନରେ ଏହି ଯୋଜନା ଆହୁରି ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
1: ଜନଗଣ ମନ ଭାରତର ଜାତୀୟ ସଙ୍ଗୀତର ରଚୟିତା, ବିଶିଷ୍ଟ କବି, ସାହିତ୍ୟିକ, ଦାର୍ଶନିକ ଭାବେ ପରିଚିତ ରବୀନ୍ଦ୍ରନାଥ ଟାଗୋରଙ୍କର 165ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। କବିତା, ଉପନ୍ୟାସ, ଗଳ୍ପ, ନାଟକ, ପ୍ରବନ୍ଧ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଆଜି ବି ଉଜ୍ଜୀବିତ ରହିଛି। ପ୍ରସିଦ୍ଧ ଉପନ୍ୟାସ ଗୀତାଞ୍ଜଳି ପାଇଁ ତାଙ୍କୁ 1913 ନୋବେଲ ପୁରସ୍କାର ଦିଆଯାଇଥିଲା। ବିଶ୍ୱକବିଙ୍କ ଦ୍ୱାରା ଶାନ୍ତି ନିକେତନଠାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦେବ ଶ୍ରୀ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ବିଶ୍ୱକବିଙ୍କ କାର୍ଯ୍ୟଶୈଳୀ ଏବଂ ଚିନ୍ତାଧାରାରେ ଭାରତୀୟ ସଭ୍ୟତାର ସମୃଦ୍ଧି ଏବଂ ମାନବତାର ସାର୍ବଜନୀନ ମୂଲ୍ୟବୋଧ ପ୍ରତିଫଳିତ ହୋଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କୁ ଚିନ୍ତାନାୟକ, ଲେଖକ ଏବଂ ଅସାଧାରଣ ପ୍ରତିଭାର କବି ବୋଲି ବର୍ଣ୍ଣନା କରିଛନ୍ତି। ସମାଜକୁ ନୂତନ ଚିନ୍ତାଧାରା, ସୃଜନଶୀଳ ଶକ୍ତି ଏବଂ ସାଂସ୍କୃତିକ ଆତ୍ମବିଶ୍ୱାସରେ ଗୁରୁଦେବ ସମାଜକୁ ସମୃଦ୍ଧ କରିଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥକଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟଛତା ବିଜେ କାହାଳୀ ସହ ପଟୁଆରରେ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜା ପଣ୍ଡା ସେବକମାନେ ବିଧି ଅନୁଯାୟୀ 3 ରଥ ପାଇଁ ଆଜ୍ଞାମାଳକୁ ରଥକଳାରେ ବିଜେ କରିବା ପରେ 3 ରଥର ଚକ ସହ ଅଖ ସଂଯୋଗ ହୋଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆକାଶବାଣୀକୁ କହିଛନ୍ତି,
2: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହା କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର ସେଇ ଭୋଇସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
1: ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା, ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ଜାରି ରହିଛି। ଭଦ୍ରକ ଜିଲ୍ଲା ନଳାଙ୍ଗ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ମୋଟ 456 ମୋକଦ୍ଦମାର ଆପୋଷ ସମାଧାନ କରାଯାଇଛି। ବିଭିନ୍ନ ମାମଲାର ଶୁଣାଣିରୁ ମୋଟ 2,12,45,364 ଟଙ୍କା ଆଦାୟ କରାଯାଇଛି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମବାର ମନ୍ଦିର ଗସ୍ତରେ ଯିବେ। 1026 ସୋମନାଥ ମନ୍ଦିର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। ବୌଦ୍ଧ ଜିଲ୍ଲାରେ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଧୂଷୁରୀ ଏରିଆ ହସ୍ପିଟାଲର ନୂତନ ଗୃହକୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି। ନୂତନ ହସ୍ପିଟାଲ ଦ୍ୱାରା ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ, ଅଧିକରୁ ଅଧିକ ରୋଗୀ ଉନ୍ନତ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଏହି ଅବସରରେ ଧୂଷୁରୀ ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ ସଂଗ୍ରାମୀ ରବି ସିଂ ମାଝି କ୍ରୀଡ଼ା ପ୍ରେକ୍ଷାଳୟଠାରେ ଆୟୋଜିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଛନ୍ତି। ଫୁଟବଲ ଓ ଅନ୍ୟାନ୍ୟ ଆଥଲେଟିକ୍ ବର୍ଗରେ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ କ୍ରୀଡ଼ାବିତ୍କୁ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣି ବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଚଳିତ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ ଆଜିଠାରୁ ପ୍ରଥମ ଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ ମହିଳା, ପୁରୁଷ ଏବଂ 35 ବର୍ଷରୁ ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ 34 ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ଶୁଣିବା ମୁଖ୍ୟ ସମ୍ବାଦ। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି, ସୁରକ୍ଷା ବୀମା ଓ ଅଟଳ ପେନ୍ସନ୍ ଯୋଜନାକୁ ଆଜି ପୂରିଲା 11 ବର୍ଷ। ପରମ୍ପରା ଅନୁସାରେ ପୁରୀ ରଥଖେଳାରେ 3 ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ପ୍ରଥମ ସ୍କ୍ୱାସ୍ ଚାମ୍ପିୟନ୍ସିପ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.government.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରତୀ। ପ୍ରଥମ ଶୁଣିବା ମନୋଜ କୁମାର ଦତ୍ତଙ୍କ କଣ୍ଠରେ ପୁରାତନ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତ କାର୍ଯ୍ୟକ୍ରମ ଆରତୀ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ନବକିଶୋର ମିଶ୍ରଙ୍କ କଣ୍ଠରେ ରଚନା ବିନୋଦିନୀ ଦେବୀ।

ଏପର୍ଯ୍ୟନ୍ତ ଶେଷ ହେଲା ବ୍ୟକ୍ତିଗତର କାର୍ଯ୍ୟକ୍ରମ ଆରତୀ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହି ରଖୁଛି 7008248758। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 399ତମ ଭାଗ। ସଙ୍ଗୀତ ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ଶ୍ରୀକୃଷ୍ଣଙ୍କ ମଥୁରା ଲୀଳା ଶେଷ ହୋଇଛି। ଶ୍ରୀକୃଷ୍ଣ ଦ୍ୱାରକା ଲୀଳା ପାଇଁ ପ୍ରସ୍ତୁତ। କଂସ ପତ୍ନୀ ଅସ୍ତି ଏବଂ ପ୍ରାପ୍ତି ଥିଲେ ଜରାସନ୍ଧଙ୍କ ଦୁହିତା। କନ୍ୟା ସ୍ନେହ ବିମୋହିତ ହୋଇ ଶୋକ ଏବଂ କ୍ରୋଧବଶତଃ ଜରାସନ୍ଧ କୃଷ୍ଣ ରାମଙ୍କ ସହିତ ଯଦୁବଂଶ ଧ୍ୱଂସ କରିବାକୁ ମଥୁରା ଆକ୍ରମଣ କରିଛି। କୃଷ୍ଣ ବଳରାମ ଅସାଧାରଣ ବିକ୍ରମ ପ୍ରକାଶ କରି ତାହାର 23 ଅକ୍ଷୟଣୀ ସୈନ୍ୟ ସଂହାର କରିଛନ୍ତି। ବଳରାମ ନିରସ୍ତ୍ର ସୈନ୍ୟ ସାମନ୍ତହୀନ ଜରାସନ୍ଧକୁ ବାନ୍ଧିଛନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶ୍ରୀମଦ ଭାଗବତ। ଆଜି ଶୁଣିଲେ ଏହାର 399ତମ ଭାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଦୁଃଖୀଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ, ରଚନା ଭୀମ ଭୋଇ।

ଅଗ୍ରଣୀ ଶିକ୍ଷାନୁଷ୍ଠାନ ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ କେଜି ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି, ତାହେଲେ ଆଉ ଡେରି କାହିଁକି? କେଜିରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ ସକାଳ 8:00 ଦିନ 11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭଜନ ଶୁଣିବା ଦୁଃଖୀ ଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ, ରଚନା ଭୀମ ଭୋଇ।

0: ସଚେତନତା ଓ ସତର୍କତା ହିଁ ସୁରକ୍ଷା। ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
1: ଶ୍ରୋତାବନ୍ଧୁ ଶୁଣିଛନ୍ତି ଓଡ଼ିଆ ଭକ୍ତି ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଏଥର ଶୁଣିବା ଗୀତା ପଟ୍ଟନାୟକଙ୍କ କଣ୍ଠରେ ରଚନା ବିଜୟ ମଲ୍ଲ।

ଶ୍ରୋତାବନ୍ଧୁ ଭଜନ ସହ ଶେଷ ହେଲା ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀର ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସିନେ ସଙ୍ଗୀତ କାର୍ଯ୍ୟକ୍ରମ ରାତି 8ଟାରେ ରାତି 9:15ରେ ବିବିଧ ଭାରତୀ କାର୍ଯ୍ୟକ୍ରମ ଗୀତ ଓ ଗଜଲ କାର୍ଯ୍ୟକ୍ରମ ଶୁଣିବେ ରାତି 10ଟାରେ କଣ୍ଠଶିଳ୍ପୀ ଜଗଜିତ ସିଂ ରାତି 10:30

ରାଷ୍ଟ୍ରୀୟ ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିବେ କୃଷ୍ଣଗୁରୁ ଭଜନ, ପରିବେଷଣ କରିଛନ୍ତି ଜନ୍ମଜୟ ପ୍ରଧାନ ଏବଂ ସାଥୀ। ଏଥର ଶ୍ରୋତାବନ୍ଧୁ, ଆମର ଚଳିତ ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଆସନ୍ତୁ ଜାଣିବା ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀରାମଚରିତ ମାନସର 153ତମ ଭାଗ ସକାଳ 6:35। ଶିଶୁରାଜ କାର୍ଯ୍ୟକ୍ରମ ଶୁଣିବେ ସକାଳ 7:25। ସୁଗମ ସଙ୍ଗୀତ ସକାଳ 8:30। ବଣଫଳ ଗୀତ 8:45। ଏଥିରେ ଶୁଣିବେ କିଷାନ ଗୀତ। ପରିବେଷଣ କରିଛନ୍ତି ପ୍ରାଣକୃଷ୍ଣ କିଷାନ ଏବଂ ସାଥୀ। ବିବିଧ ଭାରତୀ କାର୍ଯ୍ୟକ୍ରମ ସକାଳ 9:00 ଅପରାହ୍ନ 5:00 ପର୍ଯ୍ୟନ୍ତ। ଇତିମଧ୍ୟରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ ପୂର୍ବାହ୍ନ 10:00 ଏବଂ ମଧ୍ୟାହ୍ନ 12:00 ନାରୀମହଲ କାର୍ଯ୍ୟକ୍ରମ।

ଅପରାହ୍ନ 5ଟାରେ ଭକ୍ତିଗୀତର କାର୍ଯ୍ୟକ୍ରମ, ଆରତୀ 5:20 ଶ୍ରୀମଦ୍ ଭାଗବତ, କାଲି ଶୁଣିବେ ଏହାର 390ତମ ଭାଗ। 5:30 କାର୍ଯ୍ୟକ୍ରମ ପ୍ରଗତି ସିଟି, ଏଥିରେ ଶୁଣିବେ ଏକ ସୁସମାଜ ଗଠନ ଦିଗରେ ସାହିତ୍ୟିକମାନଙ୍କ ଭୂମିକା, ଏ ସମ୍ପର୍କରେ ଶୁଣିବେ ଗୌତମ ଦାସଙ୍କ ସହ ଆଲୋଚନା। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମ। 6:30 କେତୋଟି ସମ୍ବଲପୁରୀ ଗୀତ।

ଜିଲ୍ଲା ହାଲଚାଲ ଆଗାମୀକାଲି ରହିଛି ମାଲକାନଗିରି ଜିଲ୍ଲା ସମ୍ପର୍କରେ ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବିଭିନ୍ନ ପ୍ରକାର ଚାଷବାସ ସମ୍ପର୍କରେ ଚାଷୀ ବସନ୍ତ କୁମାର ସାହୁଙ୍କ ସହ ସାକ୍ଷାତକାର। ସିନେ ସଙ୍ଗୀତ କାର୍ଯ୍ୟକ୍ରମ ରାତି 8:00।

ରାତି 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10:00 ଗୀତ ଓ ଗଜଲ କାର୍ଯ୍ୟକ୍ରମ ଶୁଣିବେ କଣ୍ଠଶିଳ୍ପୀ ରୂପ କୁମାର ରାଠୋଡ଼ ଏବଂ ସୋନାଲି ରାଠୋଡ଼। ରାତି 10:30 ଲୋକଗୀତ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପାଲା, ପରିବେଷଣ କରିଛନ୍ତି ସୁଦର୍ଶନ ତାଜନ ଏବଂ ସାଥୀ। ଏ ଥିଲା ଶ୍ରୋତା ବନ୍ଧୁ ଆମର ଆଗାମୀକାଲି ଅଧିବେଶନରେ ପ୍ରସାର ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ରାଉରକେଲା।

ଆପଣ ଟ୍ୟୁନ୍ କରିଛନ୍ତି 102.6 ଏଫ୍ଏମ୍ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଦେଶାତ୍ମବୋଧକ ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଗାୟତ୍ରୀ ବୋଷଙ୍କ କଣ୍ଠରେ, ରଚନା ହିମାଂଶୁ ଭୂଷଣ ସାବତ।

0: ଅଂଶୁଘାତ ପ୍ରତି ସାବଧାନ। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା ତଥା ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁ ରସ ପିଅନ୍ତୁ। କାକୁଡ଼ି ଓ ତରଭୁଜ ଆଦି ଖାଆନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ହାଲୁକା ଓ ଢିଲା ପୋଷାକ ପିନ୍ଧନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।
1: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ଦେଶାତ୍ମବୋଧକ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତ ଶୁଣିବା ନିରଜ ନଳିନୀ କୁମାରଙ୍କ କଣ୍ଠରେ, ରଚନା ସ୍ନେହଲତା ମହାନ୍ତି।

ସମସ୍ତ ପ୍ରକାର ସ୍କୁଲ କଲେଜ ଏବଂ ଷ୍ଟେସନାରୀ ପାଇଁ ଆଜି ହିଁ ଆସନ୍ତୁ ସ୍କଲାର୍ସ ପଏଣ୍ଟ ତପସ୍ୱିନୀ ମାର୍କେଟ ଉଦିତ ନଗର ରାଉରକେଲା। ମୋବାଇଲ ନମ୍ବର 7008569723 ଏବଂ 8249241223।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତା ବନ୍ଧୁ ଶୁଣୁଛନ୍ତି ଦେଶ ଆତ୍ମବୋଧକ ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶେଷରେ ଶୁଣିବା ଶ୍ରୀକାନ୍ତ ଦାସ ଏବଂ ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ରଚନା ରମାକାନ୍ତ ଦାସ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସଠିକ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ 2 ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଏବଂ ସାଇବର ଅପରାଧର ତ୍ୱରିତ ବିଚାର ପାଇଁ 7 ମହିଳା ଫାଷ୍ଟ୍ରାକ୍ ଏବଂ 5 ସାଇବର କୋର୍ଟ ପ୍ରତିଷ୍ଠା ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ଆଇନ ବିଭାଗ ଓ ୟୁଏନ୍ଏଫ୍ପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ କର୍ମଶାଳାରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି, ପୀଡ଼ିତଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହୋଇପାରିବ। 2036 ସମୃଦ୍ଧ ଓଡ଼ିଶା ଓ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ ବିଧି ବ୍ୟବସ୍ଥାରେ ଅନେକ ସୁଧାର ଆଣିବାକୁ ପଡ଼ିବ। ଗ୍ରାମାଞ୍ଚଳରେ ବାସ କରୁଥିବା ସାଧାରଣ ଜନତା, 62 ଜନଜାତି ସମୁଦାୟ, 13 ପିଭିଟିଜି ବର୍ଗଙ୍କ ସ୍ଥିତିକୁ ନଜରରେ ରଖି ସରକାର ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଉଛନ୍ତି। ଅର୍ଥନୈତିକ ବିକାଶ ସହିତ ସାମଗ୍ରିକ ବିକାଶ ନେଇ ରାଜ୍ୟ ସରକାର ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି।

0: ଆଗରେ ରଖିଛି ସେଥିରେ ଲୋକ ତୁରନ୍ତ ନ୍ୟାୟ ପାଆନ୍ତୁ ତାକୁ ଆଖି ଆଗରେ ରଖିକି ଆମେ ବାସ୍ତବରେ ଗୋଟିଏ ଯୋଜନା ଆରମ୍ଭ କରିଛୁ ଯେଉଁଥିରେ କି ଆମେ ପାଞ୍ଚଟି ଫାଷ୍ଟ ଟ୍ରାକ୍ ସାଇବର କୋର୍ଟ ତାର ଏକ ପରିଯୋଜନା ଆମେ ଆରମ୍ଭ କରୁଛୁ ଏବଂ ତାକୁ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବହୁତ ଶୀଘ୍ର ବିଭାଗ ତରଫରୁ ଯେ ସେଥିରେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ାକ ପାଇଁ କେବଳ ସେଇଗୁଡ଼ାକ ଡେଜିଗ୍ନେଟ୍ କୋର୍ଟ ରହିବ ଏବଂ ଓଡ଼ିଶାର ବିଭିନ୍ନ ରିଜିଅନ୍ରେ ରହୁଥିବା ପାଞ୍ଚଟି କୋର୍ଟ ସେ ପାଞ୍ଚଟି କୋର୍ଟରେ ପ୍ରାଇମେରିଲି ଆମେ ସାଇବର କ୍ରାଇମ୍ ରିଲେଟେଡ୍ କେସ୍ ଗୁଡ଼ିକ କେବଳ ଟ୍ରାଏଲ୍ କରାଯିବ ଏବଂ ସେଥିରେ ଯେମିତି ତୁରନ୍ତ ଦଣ୍ଡବିଧାନ ହୋଇପାରିବ ସେ କଥାକୁ ନେଇକି ସାଇବର କ୍ରାଇମ୍ ଲ ଏବଂ ସାଇବର ଏଭିଡେନ୍ସ ଗୁଡ଼ିକ ବାବଦରେ ଯୋଉ ପ୍ରିଜାଇଡିଂ ଅଫିସର ହେଉ କି ପ୍ରସିକ୍ୟୁଟିଂ ଅଫିସର ହେଉ ତାଙ୍କର ଏକ୍ସପର୍ଟିଜ୍ କେମିତି ରହିବ ସେ ବାବଦରେ ଚିନ୍ତା କରାଯାଉଛି।
1: ବିଚାରପତିମାନେ ସାଇବର ଆଇନ ଓ ଏହା ସହିତ ଜଡ଼ିତ ବୈଷୟିକ ଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବେ, ଯାହାଫଳରେ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। କାର୍ଯ୍ୟକ୍ରମରେ ଆଇନ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ 115 ମାମଲାର ସମାଧାନ ହେବା ସହିତ 9,68,11,334 ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟରେ ଦୁର୍ଘଟଣା, ବୀମା ଅପରାଧ, ଚାକିରି ସମ୍ବନ୍ଧୀୟ ଆଦି ମାମଲାଗୁଡ଼ିକର ଶୁଣାଣି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତରେ 5,796 ବିଭିନ୍ନ ମାମଲାର ଶୁଣାଣି କରାଯାଇ କ୍ଷତିପୂରଣ ବାବଦକୁ 1,83,24,020 ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ାରେ ଅନୁଷ୍ଠିତ ଲୋକ ଅଦାଲତରେ 25,278 ମାମଲାର ସମାଧାନ କରାଯାଇ 24,83,594 ଟଙ୍କା ଆଦାୟ ହୋଇଛି। ଗଜପତି ଜିଲ୍ଲାର ଆର୍ ଉଦୟଗିରି, ମୋହନା ଓ କାଶୀନଗରଠାରେ ଥିବା ତାଲୁକସ୍ତରୀୟ ଅଦାଲତରେ ଅନୁଷ୍ଠିତ ଶିବିରରେ 1,849 ମାମଲା ମଧ୍ୟରୁ 1,166 ମାମଲାର ସମାଧାନ କରାଯାଇ ଜରିମାନା ବାବଦକୁ 28,78,648 ଟଙ୍କା ଆଦାୟ କରାଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦାଲତରେ 27,432 ମାମଲାର ଆପୋଷ ସମାଧାନ କରାଯାଇ କ୍ଷତିପୂରଣ ବାବଦରେ 3,35,07,578 ଟଙ୍କା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଦାଲତରେ ମୋଟ 13,615 ମାମଲାର ଫଇସଲା କରାଯାଇଛି। ଓଡ଼ିଶା ଜଳ ନିଗମ ୱାଟକୋ ସମସ୍ତ 29 ସହରାଞ୍ଚଳରେ 100% ଘରୋଇ ପାଇପ୍ ଜଳ ସଂଯୋଗକୁ ନିଶ୍ଚିତ କରି ସାର୍ବଜନୀନ ଜଳ ଯୋଗାଣ ଲକ୍ଷ୍ୟ ପୂରଣ କରିଛି। ରାଜ୍ୟର ସହରାଞ୍ଚଳ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟଗୁଡ଼ିକ ମଧ୍ୟରେ ଏହି ସଫଳତା ହାସଲ କରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୱାଟକୋ ପ୍ରାୟ 7,63,082 ଘରୋଇ ସଂଯୋଗ ମାଧ୍ୟମରେ 40,91,000 ସହରବାସୀଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଆସୁଛି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଅଭିଯାନ ଏହି ପ୍ରୟାସକୁ ଅଧିକ ଗତିଶୀଳ କରିଛି। ବର୍ତ୍ତମାନ 11 ସହରାଞ୍ଚଳରେ 24 ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳତାର ସହ ଜାରି ରହିଛି। ଅନ୍ୟ 17 ସହରରେ ଏହାର ସମ୍ପ୍ରସାରଣ କାର୍ଯ୍ୟ ଦ୍ରୁତ ଗତିରେ କରାଯାଉଛି। ଓଡ଼ିଶା ଉପକୂଳ ଅବଦୁଲ କଲାମ ଦ୍ୱୀପରୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏମ୍ଆଇଆର୍ଭି ଦକ୍ଷତା ଥିବା ଏହି କ୍ଷେପଣାସ୍ତ୍ରରେ ଏକାଧିକ ପେଲୋଡ୍ ସହିତ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଭାରତ ମହାସାଗର ଏବଂ ବିସ୍ତୃତ ଭୌଗୋଳିକ କ୍ଷେତ୍ରରେ ଏହି ପରୀକ୍ଷଣ କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓର ସଫଳତା ପାଇଁ ଭାରତୀୟ ସେନା ଓ ଶିଳ୍ପ ସଂସ୍ଥାକୁ ପ୍ରଶଂସା କରିଛନ୍ତି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାରେ ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ସକାଳ ଧୂପ ନୀତି ଶେଷ ହେବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇ ଭୋଇ ସେବକଙ୍କ ଦ୍ୱାରା ତିନି ରଥର 2 ଲେଖାଏଁ ନାହକ ଚକରେ ଅଖ ଡେରା ନୀତି କରାଯାଇଥିଲା। ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେଉଛି। ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ ହେବା ସହ ଶୃଙ୍ଖଳିତ ଭାବେ ରଥଯାତ୍ରା ସମାପନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ବାଢ଼ୀ ଆଶା ବ୍ୟକ୍ତ କରିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବ। 2 ଧରି ଏହି ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ସୂଚନା ଅନୁସାରେ ଏପ୍ରିଲ 14 ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100 ଉର୍ଦ୍ଧ୍ୱ ଅଳଙ୍କାରର ଗଣତି କାର୍ଯ୍ୟ ଶେଷ ହୋଇଛି। କାଜୁ ପ୍ରକ୍ରିୟାକରଣ ନୂଆ ଯନ୍ତ୍ର ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କୃଷକଙ୍କୁ ଆର୍ଥିକ ଦିଗରେ

0: ସତ୍ୟ କରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ପକ୍ଷରୁ ଆୟୋଜିତ କାଜୁ ଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀରେ ଯୋଗଦେଇ କାଜୁ ପ୍ରକ୍ରିୟାକରଣ ଦିଗରେ ନୂତନ ଯନ୍ତ୍ରପାତି କାଜୁ ଉତ୍ପାଦନ ବୃଦ୍ଧି ଉନ୍ନତ ଗୁଣବତ୍ତା ରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ଉଦ୍ୟୋଗ ସୃଷ୍ଟି ଓ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶା ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ଠାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ 33% ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜଳସଙ୍କଟ ଦୂରୀକରଣ, ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଭଦ୍ରକ ସହରକୁ ବିକଶିତ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସହରକୁ ସୁନ୍ଦର ଓ ସ୍ୱଚ୍ଛ ରଖିବା ପାଇଁ ବନ୍ତ ଛକ ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ଉଠା ଦୋକାନୀମାନଙ୍କୁ ସରକାରୀ ଜାଗାରୁ ହଟାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥିତ ହରିହର ନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳପଡ଼ିଆଠାରେ ଅନୁଷ୍ଠିତ 14 ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ୍ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଉଦ୍ଯାପିତ ହୋଇଛି। ବାଳକ ବିଭାଗରେ ପଟାମୁଣ୍ଡାଇ ଦଳ 4-2 ଗୋଲ୍ରେ ନେତାଜୀ କ୍ଲବ ରାଜକନିକାଠାରୁ ବିଜୟୀ ହୋଇଛି। ବାଳିକା ବିଭାଗରେ ଆଳି ହାଇସ୍କୁଲ 2-0 ଗୋଲ୍ରେ ଆଳି ଏକାଡେମୀକୁ ପରାସ୍ତ କରି ସିଏମ୍ ଟ୍ରଫି ହାସଲ କରିଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସୋମବାର ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 7 ମହିଳା ଫାଷ୍ଟ୍ରାକ୍ ଓ 5 ସାଇବର କୋର୍ଟ। ରାଜ୍ୟର ସମସ୍ତ ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ। ଓଡ଼ିଶା ଉପକୂଳରୁ ଅତ୍ୟାଧୁନିକ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଚନ୍ଦନ ଯାତ୍ରାର ଶେଷ ଦିବସରେ ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଜଳ କ୍ରୀଡ଼ା ସହ ଅନୁଷ୍ଠିତ ହେଉଛି ଭଉଁରୀ ନୀତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସୁରକ୍ଷିତ ଜୀବନ ଓ ଆର୍ଥିକ ବ୍ୟବସ୍ଥାକୁ ସଶକ୍ତ କରୁଛି ସାମାଜିକ ସୁରକ୍ଷା ଯୋଜନା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ସାଧାରଣ ନାଗରିକଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରିବା ଏବଂ ଅସମୟରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାକୁ ଆଜି 11 ବର୍ଷ ପୂରଣ ହୋଇଛି। 2015 ଆଜିର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି 3 ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଆଜିର ଦିବସରେ ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ସମର୍ପିତ ଏହି 3 ଯୋଜନା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାଠାରୁ ଜୀବନକୁ ସୁରକ୍ଷିତ ରଖିବାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ଦେଶର ଅଣସଂଗଠିତ ବର୍ଗର ଲୋକ ଯେପରି ଆର୍ଥିକ ଦୃଷ୍ଟିକୋଣରୁ ସୁରକ୍ଷିତ ରହିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସେହିଭଳି ବୃଦ୍ଧାବସ୍ଥାରେ ଆର୍ଥିକ ସହାୟତା ଲକ୍ଷ୍ୟ ନେଇ ଅଟଳ ପେନ୍ସନ୍ ଯୋଜନା ଲାଗୁ କରାଯାଇଛି। ଜାତୀୟ ଆର୍ଥିକ ସମାବେଶୀ ମିଶନ ଭାବରେ ଏହି ଯୋଜନାଗୁଡ଼ିକୁ ପ୍ରଣୟନ କରାଯାଇଛି। ଦରିଦ୍ର ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା ଏହି ଯୋଜନା। योजना गुड़िकर मूल लक्ष्य योजना अधीन हिताधिकारी अर्थराशि प्रदान सरकार सरलीकरण पद्धति प्रवर्तन करनसचेतनता वृद्धि विभिन्न क्षेत्र में सरकार पक्ष लक्ष्य भित्तिक आभिमुख्य ग्रहण कर प्रधानमंत्री जीवनज्योति बीमा योजना हेउछि एक वर्षिकिया योजना जहाँ प्रत्येक वर्ष अर्थराशि ग्रहण मध्यम पुनः कार्यक्षम होता है कौनसी कारणवशतः हिताधिकारी मृत्यु हेले एथिपाई परिवार सदस्य को आर्थिक सहायता मिलता है 18 रु 50 वर्ष वयस्क योग्यता संपन्न व्यक्ति एही योजना रे पंजीकृत होंती वार्षिक 436 टंका प्रीमियम बदल रे मृत्युकालीन सहायता राशि बाबद रे 2 लाख टंका मिली थाए सही भली प्रधानमंत्री सुरक्षा बीमा योजना प्रत्येक वर्ष कार्यक्षम हेउतिबा एक दुर्घटना जनित बीमा योजना दुर्घटना जनित मृत्यु किंबा तत्चरित भिन्नक्षमता पई एथिरे अर्थ प्रदान रो व्यवस्था रहिछि बैंक किंबा डाकघरे 18 रु 70 वर्ष वयस्क योग्य व्यक्ति एही योजना रे नाम पंजीकरण करि परिबे वार्षिक 20 टंका प्रीमियम बदल रे दुर्घटना जनित मृत्यु किंबा तज्जनित संपूर्ण भिन्नक्षमता पई 2 लाख टंका रो बीमा राशि प्रदान करा जैथाय तबे आंशिक भिन्नक्षम क्षेत्र रे अर्थराशि 1 लाख टंका मध्ये रे सीमित रहिछि योजना अधीन रे गत एप्रिल मास 29 तारीख सुद्धा 58 कोटी 9 लाख रु ऊर्ध व्यक्ति पंजीकृत होइछंती एथिरे महिला पंजीकरण संख्या पाखापाखी अर्धेक अर्थात 27 कोटी 45 लाख रहिछि प्रधानमंत्री जनधन योजना अधीन रे 19 कोटी 30 लाख पंजीकरण होइतिबा बेले गत एप्रिल मास शेष सुद्धा 3667 कोटी 52 लाख टंका प्रदान करा जाइछि एही समय मध्यरे 184,662 दाबीर समाधान करा जाइछि गरीब अवहेलित एवं अणसंगठित क्षेत्रर श्रमिकक पई एक सार्वजनिक सामाजिक सुरक्षा व्यवस्था लक्ष्यरे अटल पेंशन योजना को आरंभ करा जाइथिला जातीय पेंशन व्यवस्थार सामग्रिक प्रशासनिक और संस्थागत ढांचा अधीन पेंशन पांठि नियामक एवं विकास प्राधिकरण द्वारा अटल पेंशन योजना परिचालित होइथाय 18 रु 40 वर्ष वयस्क समस्त बैंक खाताधारी एही योजना रे शामिल हेबार व्यवस्था रहिछि तबे आयकर दाता को एथिरो बाद दिया जाइछि एही योजना रे पंजीकृतक मध्य रे पाखापाखी 48% हेउछन्ती महिला वार्धक्य अवस्था रे एही योजना अधीन रे 1000 रु 5000 टंका पर्यंत मासिक पेंशन प्रदान रो व्यवस्था रहिछि एथिरे सर्वनिम्न समय अवधि 20 वर्ष धार्य होइछि वृद्धि पाउथिबा पेंशन पांठि एवं पंजीकृतक संख्या वृद्धि सहित एही योजना निम्न आयकारी परिवार मध्यरे दीर्घमियादी संचय संस्कृति को प्रोत्साहन प्रदान करिछि समस्तक पई पेंशन लक्ष्य दिगरे एही योजना बेस गुरुत्वपूर्ण सब्यस्त होइछि देशरे सुरक्षित जीवन एवं सुरक्षित आर्थिक व्यवस्था को एही तीनोटी जक सामाजिक सुरक्षा योजना गतिशील करिछि तेबे एनेहि जनसचेतनता सृष्टिर आवश्यकता रहिछि
1: शेष हला आजिर प्रसंग
3: आकाशवाणी संबलपुर संबलपुरी आंचलिक संवाद शुणिपारे टिके परे

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନେଲେ ଶପଥ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଆଉ ଅଟଲ ପେନ୍ସନ୍ ଯୋଜନାକେ ଆଜି ପୁରଲା 11 ବଛର। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବାର ଘୂର୍ଣ୍ଣିବଳୟ ଆଇବା ସୋମବାର ଲଘୁଚାପଥି ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା। ଏଥର ପୁରା ଖବର। ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ଶପଥ ଗ୍ରହଣ କରିଛନ୍। କୋଲକାତାର ବ୍ରିଗେଡ୍ ପରେଡ୍ ପଡ଼ିଆଠାରେ ହୋଇଥିବା ଶପଥ ଗ୍ରହଣ ସମାରୋହଟି ରାଜ୍ୟପାଳ ଆର୍ଏନ୍ ରବି ଶ୍ରୀ ଅଧିକାରୀଙ୍କୁ ପଦ ଆର୍ ଗୋପନୀୟତାର ଶପଥ ପାଠ କରାଇଛନ୍। ବିଜେପି ପହିଲା ଥର ଲାଗି ପଶ୍ଚିମବଙ୍ଗ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଭବାନୀପୁର ଆଉ ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କ ସହିତ ଦିଲୀପ ଘୋଷ, ଅଗ୍ନିମିତ୍ର ପାଉଲ, ଅଶୋକ କୀର୍ତ୍ତନିଆ, ଖୁଦିରାମ ଟୁଡୁ, ନିଶିତ ପ୍ରମାଣିକ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍। ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଏନ୍ଡିଏ ଆର୍ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର 2 ନମ୍ବର ୟୁନିଟ୍ ଅଶୋକନଗରନ ଥିବାର ଆଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବା 11 ତାରିଖ ସୋମବାର ଦିନ ହେବାର୍କେ ଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା, ରାଜ୍ୟ ହେଉଥିବାର ଜବର ଖରାକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଥିବାର ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ଗୁଜରାଟର ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ଅମୃତ 2026 ପାଳନ କରାଯାଉଛି। 5 ଦିନ ଧରିକରି ହେବାର୍କେ ଥିବାର ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଆଉ ସ୍ଥାୟୀ ଐତିହ୍ୟକେ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ସୋମବାର ଦିନ ସୋମନାଥ ମନ୍ଦିର ଯିବେ। 1026 ସୋମନାଥ ମନ୍ଦିର ଉପରେ ପହିଲା ଥର ଆକ୍ରମଣ ହୋଇଥିଲା। ଏ ବଛର ଇତାର 1000 ବର୍ଷ ପୁରା ହୋଇଛି। 1951 ସୋମନାଥ ମନ୍ଦିର ଫେର ଖୋଲିଥିଲା। ଏ ବଛର ଇତାର 75 ନମ୍ବର ବାର୍ଷିକୀ ପାଳନ କରାଯାଉଛି। ଭାରତର ପହିଲା ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ଇଟାକେ ଦେଶ ଉଦ୍ଦେଶ୍ୟ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କର 12 ଆଦି ଜ୍ୟୋତିର୍ଲିଙ୍ଗ ଭିତରୁ ପହିଲା ଭାବେ ସୋମନାଥ ମନ୍ଦିର ଗୋଟିଏ ପବିତ୍ର ଜାଗାର ମାନ୍ୟତା ପାଇଛି। ବୌଦ୍ଧ ଜିଲ୍ଲାନ ସୋମନାଥ ସ୍ୱାଭିମାନ ପର୍ବର 1000 ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ଆଇବା ସୋମବାର ଦିନ ଜିଲ୍ଲାର ପବିତ୍ର ରାମେଶ୍ୱର ମନ୍ଦିର ପରିସରନ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫରୁ ଗୋଟିଏ ଖାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁରୀନ ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା ଅବସରରେ ଆଜି ପରମ୍ପରା ଅନୁସାରେ ରଥଖଳାନ 3 ରଥଥି ଚକ ଅଖ ଡେରା ନୀତି ସରିଛି। ସକାଳ ଧୂପ ନୀତି ଶେଷ ହେବା ଋତୁରୁ ଘଣ୍ଟ ଛତା ବିଜେ କାହାଳୀ ସାଙ୍ଗେ ପଟୁଆର୍ଥୀ ଆଜ୍ଞାମାଳ ବିଜେ ହୋଇଥିଲା। ପୂଜାପଣ୍ଡା ସେବକମାନେ ବିଧି ଅନୁସାରେ 3 ରଥ ଲାଗି ଆଜ୍ଞାମାଳକେ ରଥଖଳାନ ବିଜେ କରିବା ଋତୁରୁ 3 ରଥର ଚକ ସାଙ୍ଗେ ଅଖ ସଂଯୋଗ କରାଯାଇଥିଲା। ଆଜି ବାହାର ଚନ୍ଦନଯାତ୍ରାର ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀନ ରାତ୍ର ଚାପଥି 21 ଘେରା ଜଳକ୍ରୀଡ଼ା ସହିତ ଭଉଁରୀ ବିଧି ହେବା। ଏ ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍,
1: ପରମ୍ପରା ଅଛି, ନୀତିକାନ୍ତି ଅଛି, ଠିକ୍ ହିସାବରେ ସମ୍ପାଦିତ ହେଉଛି। ନିର୍ମାଣ ସହିତ ଯେତେ ବି ସମ୍ପୃକ୍ତ ସେବକ ଅଛନ୍ତି ଏବଂ ଅଗଣିତ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କୁ ଆମେ ଗଭୀର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ମହାପ୍ରଭୁଙ୍କର ସମସ୍ତଙ୍କ ଉପରେ ଆଶିଷ ରହୁ ଏହା କାମନା। ରଥ ନିର୍ମାଣ ପାଇଁ ଯାହା ବି ରଥ କାଠର ଆବଶ୍ୟକତା ରହୁଛି ବା ଅନ୍ୟାନ୍ୟ ଦ୍ରବ୍ୟ ସାମଗ୍ରୀର ଆବଶ୍ୟକତା ରହୁଛି ତାହା ଠିକ୍ ହିସାବରେ ଯୋଗାଣ ହୋଇସାରିଛି ଏବଂ ଆମେ ସମସ୍ତ ସେବାୟତ ବନ୍ଧୁମାନଙ୍କର, ସେଇ ଭୋଇ ସେବକ ହୁଅନ୍ତୁ, ମହାରଣା ସେବକ ହୁଅନ୍ତୁ, ରୂପକାର ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ଉତ୍ତମ ସମନ୍ୱୟ ଅଛି। ଆଗାମୀ ଦିନରେ ଆମେ ଆହୁରି ମଧ୍ୟ ସମସ୍ତଙ୍କ ସାଙ୍ଗରେ ବୈଠକ କରିବୁ। ଚଳିତ ବର୍ଷର ଘୋଷଯାତ୍ରା ଯାହାକି ଜୁଲାଇ ମାସର 16 ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ତାହା ସର୍ବଶୁଭେ ହେଉ ବୋଲି ମହାପ୍ରଭୁଙ୍କ ପାଖରେ ଆମେ ଶରଣ ପଶୁଛୁ ଏବଂ ତାଙ୍କର ଆଶିଷ କାମନା କରୁ।
0: ବାହାର ଚନ୍ଦନଯାତ୍ରା ଉତରୁ ଆଇବା 10 ଆର୍ 11 ତାରିଖ 2 ଦିନ ଧରିକରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡା ରତ୍ନ ଅଳଙ୍କାର ଗନ୍ତିମନ୍ତି କାମ ଫେରଘାଏ ମୂଲ ହେବା ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍। ମହାପୁରଙ୍କର ବାହାର ଚନ୍ଦନଯାତ୍ରା ଓ ଆଜି ହେଉଥିବାର ଭଉଁରୀ ନୀତି ଲାଗି ଗନ୍ତିମନ୍ତି କାମ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା। 14 ତାରିଖରୁ ମୂଲ ହୋଇଥିବାର କାମ ଥି ଏତକ 100 ଅତକା ଅଳଙ୍କାର ଗନ୍ତି ଶେଷ ହୋଇଛି। ରାଜ୍ୟ ସରକାରଙ୍କ ତରଫରୁ ତିଆର ମାର୍ଗଦର୍ଶିକା ଅନୁସାରେ ଗନ୍ତି କାମ କରାଯାଉଛି। साधारण लोक को सुरक्षा देवार आ समयाथि आर्थिक सहाज लागि मूल हेतिबार प्रधानमंत्री सुरक्षा बीमा योजना के आज 11 बछर पूरा हेछे। 2015 मसियाति प्रधानमंत्री नरेंद्र मोदी प्रधानमंत्री जीवन ज्योति योजना, सुरक्षा बीमा योजना, अटल पेंशन योजना बाकी तीनटा सामाजिक योजना के पश्चिमबंग कोलकाता ठाने शुभारंभ करथिले। ई बाबदे सुनुन गुटे उपस्थापना।
2: देशर अणसंगठित वर्ग लोकंकु आर्थिक दृष्टिनु सुरक्षित रखबा लागि प्रधानमंत्री जीवन ज्योति बीमा योजना आउ प्रधानमंत्री सुरक्षा बीमा योजना के कार्यकारी करा जाउछि। सेंता वृद्धावस्थाति आर्थिक सहाज लागि अटल पेंशन योजना लागू करा जाइछि। दारिद्र्य सीमा रेखा तले थिबा लोक आर्थिक सेवा देबाटा योजना मानकर मुख्य लक्ष्य आए। प्रधानमंत्री जीवन ज्योति बीमा योजनार केनसी हिताधिकारीकर मृत्यु हेले परिवार लोक आर्थिक सहाज मिलिथिसि। 18-50 बछर बयस लोक इति पंजीकृत हेइ पारसन। बछर का 536 टंका प्रीमियम बदले मृत्युकालीन सहाज बाबदे ए 2,00,000 टंका मिलसी। गला 11 बछर भितर प्रधानमंत्री सुरक्षा बीमा योजना दुर्घटना बीमा सरल सुलभ आउ सहज थी मिलुछि। एछेन तक इति 58,09,000 नु अधिका लोक पंजीकरण करि सारिछन्। सेमानकर भितरु एप्रिल मास शेष तक 3,676,09,00,000 टंका दिया जाइछि। प्रधानमंत्री नरेंद्र मोदीक नेतृत्व ते लोकंकर स्वास्थ्य सुरक्षा क्षेत्रन भिन्न भिन्न पदक्षेप निया जाइछि। आइबा दिने ई योजना के आहुरी अधिका लोकंकर पाके पहुंचाबार के लक्ष्य रखा जाइछि। आकाशवाणी संबलपुर संवाद विभाग तरफु सुप्रीति मिश्र।
0: आपण माने खबर सुनुछन आकाशवाणी संबलपुर केन्द्रनो। राज्यर सब जिलानो आज राष्ट्रीय आईन सेवा प्राधिकरण तरफ 2 नंबर राष्ट्रीय लोक अदालत हो जाइए। ओडिशा आईन सेवा प्राधिकरण मुख्य पृष्ठपोषक और हाइकोर्टर मुख्य विचारपति जस्टिस हरीश टंडन देखरेख थी राष्ट्रीय लोक अदालत आयोजन कर ओडिशा हाइकोर्ट परिसन्न होता राष्ट्रीय लोक अदालत 115 मामलार समाधान होबार सहित 9,68,11,334 टंका क्षतिपूरण दि जाए। लोक अदालत हाइकोर्टर 11 जन विचारपति भिन्न भिन्न मामलार शुणाणी करिछन। नुआपड़ा जिला आईन सेवा प्राधिकरण तरफ 2 नंबर राष्ट्रीय लोक अदालत हो जाए। अदालत थी मोट 5,796 मामलार आपोस समाधान करा जाए। इति पारिवारिक देवानी मोटर दुर्घटना जनित क्षतिपूरण खाउटी और राजस्व मामला सामिल थिला। पाखापाखि 1,83,00,000 टंकार आपोस समाधान करा जाए। भारत गलाकाल ओडिशार डॉक्टर एपीजे अब्दुल कलाम द्वीपनु एमआई आरभी सिस्टम सहित उन्नत अग्नि क्षेपणास्त्र सफल परीक्षण करिछि। प्रतिरक्षा मंत्रालय सूचना अनुसार यह क्षेपणास्त्र भिन्न भिन्न पेलोड सहित भारतीय महासागरीय अंचल व्यापक भौगोलिक इलाका नथिबार भिन्न भिन्न लक्ष्य के सठिक भाव भेद करिछि। प्रतिरक्षा मंत्री राजनाथ सिंह डीआरडीओ भारतीय सेना और शिल्प संस्था की इस सफलता लागि अभिनंदन जनईछन। से कहिछन एमआईआरभी क्षमता यहादे बढ़ुथिबार सुरक्षा आह्वान थी देशर प्रतिरक्षा प्रस्तुति लागि बहुत बड़ भूमिका नेबा। बदलुथिबार जनसंख्या परिस्थिति के नजर थी रखिकरी आईन व्यवस्था के समय उपयोगी करबार उपरे आईन मंत्री पृथ्वीराज हरिचंदन जोर दैछन। आज भुवनेश्वर आईन विभाग यूएनएफपीए रो मिलित कर्मशाला थी जोग देकर से कहिछन विकसित ओडिशा 2036 आ विकसित भारत 2047 लक्ष्य पूरा करबार लागि आईन थी सुधार आनबार बहुत जरूरी है। महिला मानकर सुरक्षा लागि 7 महिला फास्ट ट्रैक कोर्ट और साइबर अपराधर मुकाबला लागि 5 स्वतंत्र साइबर कोर्ट स्थापना करबार के राज्य सरकार विचार करुछन। ग्रामांचल और जनजातीय मानकर लागि स्थानीय भाषा थी आईनगत सचेतनता कार्यक्रम करबार सहित युवकेंद्रिक नीति प्रणयन उपरे भी सरकार विचार करुछन। ओडिशा जल निगम वाटको निजर अधीनती थिबार 29 सहरांचल न 100% घरोई पाइप जल संजोग के सुनिश्चित करिकरी गोटे ऐतिहासिक सफलता हासिल करिछे। भुवनेश्वर गृह निर्माण और नगर उन्नयन मंत्री डॉक्टर कृष्णचंद्र महापात्रंकर अध्यक्षता दी हेतिबार गोटे समीक्षा बैठक थी सूचना दिया जाइछे। इहादे 11 सहर 24 घंटिया सफा पीबार पान जोगाण चली थिबार बेले अलगा 17 सहर इतार संप्रसारण काम जारी रही छे। 2026-27 आर्थिक बचरे जल और स्वेरेज भित्तिभूमि विकास लागि 920 कोटी टंकार कार्य योजना तैयार होइथिबार वाटको तरफ कहुछे। दक्षिण आंडामान सागर सृष्टि होइथिबार घूर्णिबलय आइबा सोमवार तक लघुचाप थी बदलिबार संभावना रहिछे। इतार प्रभाव थी राज्य वर्षा हेबा बोली भुवनेश्वर आंचलिक पाणीपाग विज्ञान केन्द्र तरफ अनुमान करा जाइछे। आइबा 24 घंटा भितरे बिजली घड़घड़ी सहित वर्षा हेबा बोली पाखापाखि सबु जिला के केन्द्र तरफ

ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରିଖାଏ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନେଲେ ଶପଥ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ସୁରକ୍ଷା ବୀମା ଓ ଅଟଲ ପେନ୍ସନ୍ ଯୋଜନା କି ଆଜି ପୁରା 11 ବର୍ଷ। ରାଜ୍ୟର ସବୁ ଜିଲ୍ଲାନ ଆଜି ହୋଇଯାଇଛି 2 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ। ଆଉ ଦକ୍ଷିଣ ଆଣ୍ଡାମାନ ସାଗରନ ହୋଇଥିବାର ଘୂର୍ଣ୍ଣିବଲୟ ଆଇବା ସୋମବାର ଲଘୁଚାପଟି ବଦଳିବା ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପୁରସ୍କାର। ବେଆଇନ ଅର୍ଥ ଦେଣନେଣ ମାମଲାରେ ପଞ୍ଜାବର ମନ୍ତ୍ରୀ ଗିରଫ, ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ତେଲେଙ୍ଗାନାରେ 1535 କୋଟି ଟଙ୍କା ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ କ୍ଷମତାରେ ସୁଦୃଢ଼ୀକରଣ ଏବଂ ରେଳପଥରେ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ 118 କିଲୋମିଟର କାଜିପେଟ୍ ବିଜୟୱାଡ଼ା ମଲ୍ଟିଟ୍ରାକିଂ ପ୍ରକଳ୍ପ ଏବଂ ରେଳ ବାଇପାସ୍ ଅଧୀନରେ କାଜିପେଟ୍ ରେଳ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାଦ୍ୱାରା ଗ୍ରାଣ୍ଡ ଟ୍ରଙ୍କ୍ କରିଡରରେ ଦ୍ରୁତ ଭାବେ ଟ୍ରେନ୍ ଚଳାଚଳ କରିବା ସହିତ ଭିଡ଼ ହ୍ରାସ କରାଯାଇପାରିବ। ସେହିପରି ଟ୍ରେନ୍ ମାଧ୍ୟମରେ ମାଲ ପରିବହନ ବ୍ୟବସ୍ଥା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ରେଳ ବାଇପାସ୍ ଅଧୀନରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବାକୁ ଥିବା କାଜିପେଟ୍ ରେଳ ଦ୍ୱାରା ହାଇଦ୍ରାବାଦ, ବଲହରସାହ ଏବଂ ବିଜୟୱାଡ଼ାକୁ ଟ୍ରେନ୍ ଚଳାଚଳ ସହଜ ଏବଂ ସୁଗମ ହୋଇପାରିବ। କାଜିପେଟ୍ ଜଙ୍କସନ୍ରେ ଭିଡ଼ ହ୍ରାସ ହେବ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସନ୍ଧ୍ୟାରେ ସିକନ୍ଦରାବାଦସ୍ଥିତ ପ୍ୟାରେଡ୍ ଗ୍ରାଉଣ୍ଡରେ ଜନସଭାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ମଧ୍ୟ କର୍ଣ୍ଣାଟକ ଯିବେ। ପୂର୍ବାହ୍ନ 11:00 ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଶ୍ରୀ ମୋଦି ଯୋଗଦେବେ। ସେଠାକାର ଆନ୍ତର୍ଜାତିକ କେନ୍ଦ୍ରରେ ନବନିର୍ମିତ ଧ୍ୟାନ ମନ୍ଦିରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ସେଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ତାଙ୍କ ନେତୃତ୍ୱରେ ଏହା ହେଉଛି ପ୍ରଥମ ବିଜେପି ସରକାର। ରାଜ୍ୟପାଳ ଆର୍ଏନ୍ ରବି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ଗ୍ରାଉଣ୍ଡଠାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶ୍ରୀ ଅଧିକାରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଜ୍ୟପାଳ ଆଜି ମନ୍ତ୍ରିମଣ୍ଡଳର 5 ଜଣ କ୍ୟାବିନେଟ୍ ମନ୍ତ୍ରୀ ଦିଲୀପ ଘୋଷ, ଅଗ୍ନିମିତ୍ରା ପଲ, ଅଶୋକ କୀର୍ତ୍ତନିଆ, ନିଶିତ ପ୍ରମାଣିକ ଏବଂ ଖୁଦିରାମ ଟୁଡୁଙ୍କୁ ମଧ୍ୟ ଶପଥପାଠ କରାଇଥିଲେ। ନୂତନ ଭାବେ ନିର୍ବାଚିତ ବିଧାୟକମାନେ ବିଧାନସଭାରେ ଆସନ୍ତା 13 ତାରିଖରେ ଶପଥ ଗ୍ରହଣ କରିବେ। ଆଜିର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନ୍ଡିଏ ତଥା ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ। ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି 207 ଆସନରେ ବିଜୟ ଲାଭ କରିଥିବା ବେଳେ ତୃଣମୂଳ କଂଗ୍ରେସ ମାତ୍ର 80 ଆସନ ଲାଭ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଅଧିକାରୀ ଲୋକମାନଙ୍କ ସହ ଗଭୀର ଭାବେ ଯୋଡ଼ି ହୋଇ ରହିଆସିଛନ୍ତି ଏବଂ ଖୁବ୍ ନିକଟରୁ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ବୁଝିପାରିଛନ୍ତି। ଶ୍ରୀ ମୋଦି ତାଙ୍କର ଶାସନକାଳ ସମ୍ପୂର୍ଣ୍ଣ ଏବଂ ସଫଳ ପରିଚାଳନା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ତାମିଲନାଡ଼ୁରେ ନୂତନ ସରକାର ଗଠନ ପାଇଁ ଟିଭିକେ ସପକ୍ଷରେ 120 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଶ୍ରୀ ଜୋସେଫ୍ ବିଜୟ ଦାବି କରିଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଟିଭିକେ ସର୍ବାଧିକ 108 ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଟିଭିକେ ପକ୍ଷରୁ କୁହାଯାଇଛି, ଉଭୟ ଭିସିକେ ଏବଂ ଆଇୟୁଏମ୍ଏଲ୍ ତାଙ୍କ ସରକାର ଗଠନ ସପକ୍ଷରେ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି। ସମଗ୍ର ଦେଶରେ ନାଗରିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାର 11 ବର୍ଷ ପୂର୍ତ୍ତି ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିସବୁ ଯୋଜନା ବିଶେଷ କରି ସମାଜର ଅବହେଳିତ ଲୋକଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ କରାଯାଇଥିଲା। ଯୋଜନାଗୁଡ଼ିକ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୀମା ଏବଂ ପେନ୍ସନ୍ ସୁବିଧା ଯୋଗାଇ ଦେବା ନିମନ୍ତେ ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା, ପିଏମ୍ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନାକୁ ନେଇ ଜନସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପିଏମ୍ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ 27 କୋଟିରୁ ଉର୍ଦ୍ଧ, ପିଏମ୍ ସୁରକ୍ଷା ବୀମା ଯୋଜନା ଅଧୀନରେ 58 କୋଟି ଏବଂ ଅଟଳ ପେନ୍ସନ୍ ଯୋଜନା ଅଧୀନରେ 9 କୋଟି ହିତାଧିକାରୀ ନାମ ପଞ୍ଜୀକରଣ କରିଥିବା ଶ୍ରୀମତୀ ସୀତାରମଣ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାରଙ୍କ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ଦେଶର 42 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର 6 ପଞ୍ଚାୟତ ଏହି ପୁରସ୍କାର ପାଇବା ଲାଗି ଚୟନ ହୋଇଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା 5 ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିବା ସୂଚନା ମିଳିଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର 2 ବର୍ଗରେ ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯିବ। ଦାରିଦ୍ର୍ୟ ମୁକ୍ତ ଜୀବନଶୈଳୀ, ସ୍ୱାସ୍ଥ୍ୟ, ପରିମଳ, ସାମାଜିକ ନ୍ୟାୟ, ମହିଳା ଅନୁକୂଳ ଶାସନ ବ୍ୟବସ୍ଥା ସମେତ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ଗ୍ରାମ ପଞ୍ଚାୟତଗୁଡ଼ିକୁ ଦୀନଦୟାଲ ଉପାଧ୍ୟାୟ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ବର୍ଗରେ 17 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ 34 ଗ୍ରାମ ପଞ୍ଚାୟତକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଅଧୀନରେ ପ୍ରଦାନ କରାଯାଉଥିବା ସମ୍ମାନ ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ଉତ୍ତମ ପ୍ରଦର୍ଶନକାରୀ ପଞ୍ଚାୟତଗୁଡ଼ିକୁ ପ୍ରଦାନ କରାଯିବ। ଏହି ବର୍ଗରେ 8 ପଞ୍ଚାୟତକୁ ମନୋନୀତ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଜୟୀ ପଞ୍ଚାୟତଗୁଡ଼ିକୁ 50 ଲକ୍ଷରୁ 5 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। 5 ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ସୋମନାଥ ମନ୍ଦିର ଗସ୍ତରେ ଯିବେ। ବେଆଇନ ଅର୍ଥ ଦେଣନେଣ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚଣ୍ଡିଗଡ଼ର 5 ସ୍ଥାନରେ ଚଢ଼ାଉ କରାଯାଇଥିଲା। ବେଆଇନ ଅର୍ଥ କାରବାର ଆଇନ 2002 ଅନୁସାରେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ଅରୋରା ପ୍ରାୟ 100 କୋଟି ଟଙ୍କାର ମୋବାଇଲ ଫୋନ୍ କିଣା ଜାଲ ରସିଦ ପୈଠ କରି ଜାଲ କମ୍ପାନୀ ମାଧ୍ୟମରେ ଇନ୍ପୁଟ୍ GST ଟଙ୍କା ହଡ଼ପ କରିଥିବା ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଭୈରୁଣ୍ଡାଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4th ପର୍ଯ୍ୟାୟର ଶୁଭାରମ୍ଭ ଏବଂ 25 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ 973 ସଡ଼କ ପ୍ରକଳ୍ପର ଅନୁମୋଦନ ଏବଂ ଅର୍ଥ ଆବଣ୍ଟନ ପତ୍ର ପ୍ରଦାନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ମଧ୍ୟପ୍ରଦେଶର 987 ଗ୍ରାମର ଲୋକମାନେ ଉପକୃତ ହେବେ। 2026-27 ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସମୁଦାୟ 18,907 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ନିଷିଦ୍ଧ ଔଷଧ ସେବନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ୍ଙ୍କୁ ଭାରତୀୟ କୁସ୍ତି ମହାସଂଘ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ଚଳିତ ବର୍ଷ ଜୁନ୍ 26 ତାରିଖ ପର୍ଯ୍ୟନ୍ତ ଘରୋଇ କୁସ୍ତି ପ୍ରତିଯୋଗିତାରେ ଭାଗ ନେବା ଉପରେ ବିନେଶକୁ ଅଯୋଗ୍ୟ ଘୋଷଣା କରାଯାଇଛି ବୋଲି ମହାସଂଘ ପକ୍ଷରୁ ଜାରି ନୋଟିସ୍ରେ ଦର୍ଶାଯାଇଛି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି କର୍ଣ୍ଣାଟକ ତେଲେଙ୍ଗାନା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ। ସାମାଜିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଜନସୁରକ୍ଷା ଯୋଜନାର 11 ବର୍ଷ ପୂର୍ତ୍ତି। ଓଡ଼ିଶାର 5 ସମେତ ଦେଶର 42 ପଞ୍ଚାୟତକୁ ମିଳିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଆଇପିଏଲ୍ କ୍ରିକେଟରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଏବଂ ଉପସ୍ଥାପନାରେ ମୁଁ ସରିତା ସାହୁ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କୋଟିଆ ଗସ୍ତ କରି ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇ ସୁଭଦ୍ରା ମା'ଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜନ କରାଯାଇଥିବା ସଭା କାର୍ଯ୍ୟରେ ଉଭୟ ଯୋଗ ଦେଇଥିଲେ। ସେଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବା ସହ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ କିସ୍ତି ଓ ଅନ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ସେ କହିଥିଲେ
3: ଜିଲ୍ଲାର ଯେଉଁମାନେ ବିଧାୟକ ଅଛନ୍ତି, ଯେଉଁମାନେ ସାଂସଦ ଅଛନ୍ତି, ଯେଉଁମାନେ ପିଆର୍ଆଇ ମେମ୍ବର ଅଛନ୍ତି, ଇଏ ସମସ୍ତଙ୍କୁ ନେଇକରି ଏବଂ ଅଞ୍ଚଳବାସୀଙ୍କୁ ନେଇକରି ଏ ଅଞ୍ଚଳର ବିକାଶ କେମିତି ହେବ, ଗୁଡ଼ିଏ ପଦକ୍ଷେପ ଆମେ ନେଇସାରିଛୁ। ଗୁଡ଼ିଏ ପଦକ୍ଷେପ ଆଗାମୀ ଦିନରେ ସୂର୍ଯ୍ୟାଲୋକ ଦେଖିବ। ରାସ୍ତାଘାଟର ବିକାଶ, ଗରିବ କଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ରାସନ କାର୍ଡ ପହଞ୍ଚାଇବା, ସୁଭଦ୍ରା ଯୋଜନା ପହଞ୍ଚାଇବା, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏ ଅଞ୍ଚଳର ପାଇଁ ସ୍ୱତନ୍ତ୍ର ସୁବିଧା କରିବା ପାଇଁ ଯୋଉ ଖସଡ଼ା ପ୍ରସ୍ତୁତ ହେଇଛି ଏବଂ କାମ ଆରମ୍ଭ ହୋଇଛି, ମୋତେ ଲାଗୁଛି ବିକାଶର ନୂତନ ଦିଗ୍ବଳୟ ଆଗାମୀ ଦିନରେ ଖୁଟିଆ ଅଞ୍ଚଳ ଦେଖିବ।

0: ଜିଲ୍ଲାସ୍ତରୀୟ ଆମେ ଜାଣିବା ଆମ ବଜେଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବଜେଟ୍କୁ ଲୋକାଭିମୁଖୀ କରିବା। 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ। ଏହା କେବଳ ଆୟ ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସାମଗ୍ରିକ ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡ୍ମ୍ୟାପ୍। କୋରାପୁଟ ଜିଲ୍ଲା ପାଇଁ ବଜେଟ୍ରେ ବ୍ରହ୍ମପୁର ଜୟପୁର ସଂଯୋଗୀକରଣ ପ୍ରତି ବିଶେଷ ପ୍ରକଳ୍ପ ରହିଛି। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଓଡ଼ିଶାର ବଜେଟ୍ରେ ଏଥର ଅନେକ ନୂତନ ପଦକ୍ଷେପ ରହିଥିବା ପ୍ରସଙ୍ଗରେ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। କୋରାପୁଟ ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୂର୍ବତନ ବିଧାୟକ ନିମାଇ ସରକାର, ବିଜେପି ଜିଲ୍ଲା ସଭାପତି ଶିବ ମୁଦୁଲି, ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ସମାଜସେବୀ ରୂପକ ତୁରୁକ ପ୍ରମୁଖଙ୍କ ସହ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ପୁଷ୍ପମାଲ୍ୟ ସମର୍ପଣ କରିଥିଲେ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମଠାରେ ନାରୀଶକ୍ତି ବନ୍ଦନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ବବିତା ପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନାରୀଶକ୍ତି କିପରି ସଶକ୍ତ ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସେ ସମ୍ପର୍କରେ ସଚେତନ କରିଥିଲେ। ପୂର୍ବରୁ ସ୍ଥାନୀୟ ଡିଏନ୍କେ ଆମ ପାଠାଗାରଠାରୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଡିଟୋରିୟମ୍ ପର୍ଯ୍ୟନ୍ତ ଏକ ରାଲି ବାହାରିଥିଲା। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସରକାରୀ କୃଷି ଫାର୍ମ କୋଟପାଡ଼ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଜିଲ୍ଲା କୃଷି ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା, ଜିଲ୍ଲା ପରିଷଦ ସଭାପତି ସୁସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା କମଳା ଭାତ୍ରା, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର କୃଷି ରଥ ଓ ଆମ ବିହନ ରଥ ଲୋକାର୍ପଣ ହେବା ସହିତ ସିଏମ୍ କିଷାନ ଯୋଜନା ଅନ୍ତର୍ଗତ ଖରିଫ ଋତୁର ପ୍ରଥମ କିସ୍ତି ବାବଦକୁ 99,907 ଚାଷୀଙ୍କୁ 17,98,14,000 ଟଙ୍କା ପ୍ରଦାନ କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ରାଧାରାଣୀ ସରକାର ଓ ସହରର ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। ଜିଲ୍ଲା ହଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲା ହର୍ଜ ଯୋଗେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
3: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନୀ ଶୋଭାର ଭଣ୍ଡାର। ସେ ସ୍ନେହମୟୀ, ଶାନ୍ତିମୟୀ ଆଉ ସୌନ୍ଦର୍ଯ୍ୟମୟୀ, ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ସେ ସ୍ୱତନ୍ତ୍ର ସମ୍ମାନର ଅଧିକାରୀ। ଏସିଆ ମହାଦେଶର ସର୍ବବୃହତ ତଥା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି ଏହି ଚିଲିକା। ବିଶ୍ୱର ଏହି ଅନ୍ୟତମ ପକ୍ଷୀ ତୀର୍ଥ, ପ୍ରକୃତିର ଗନ୍ତାଘର ଚିଲିକା ଆମ ମନରେ ଭରିଦିଏ ଅସୁମାରୀ ସ୍ୱପ୍ନ ଆଉ ସମ୍ଭାବନା। ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଥିଲେ ମଧ୍ୟ ଏହାର ତିନି ଚତୁର୍ଥାଂଶ ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଥାଏ। ଏହାର ଚତୁଃପାର୍ଶ୍ୱରେ ଥିବା 132 ଗ୍ରାମର 2,00,000 ମତ୍ସ୍ୟଜୀବୀଙ୍କର ଜୀବନ ଆଉ ଜୀବିକା ଏହି ଚିଲିକାରୁ ଆରମ୍ଭ ଆଉ ଶେଷ ହୋଇଥାଏ। 225 ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଆଉ ଜଳଚର ଜୀବମାନଙ୍କ ସହ ମତ୍ସ୍ୟଜୀବୀମାନଙ୍କର ପ୍ରତିଦିନର ଭାବ ଦିଅନିଆ। କାହିଁ କେଉଁ କାଳରୁ ପାରମ୍ପରିକ ଭାବେ ମାଛ ଧରି ଜୀବନ ଜିଇଁବାର ପଥେ ଏହା ଏକ ସୂକ୍ଷ୍ମତମ କଳା ସେହିମାନଙ୍କ ପାଇଁ। ଭୂଗୋଳବିତ୍ମାନଙ୍କ ମତରେ ପୃଥିବୀର ପ୍ରାକୃତିକ ପରିବର୍ତ୍ତନ ସମୟରେ ଭୂସ୍ଖଳନ ଯୋଗୁଁ ଏହା ବଙ୍ଗୋପସାଗରରୁ ଏକ ବାଲିବନ୍ଧ ଦ୍ୱାରା ବିଚ୍ଛିନ୍ନ ହୋଇ ଲବଣାକ୍ତ ହ୍ରଦରେ ପରିଣତ ହୋଇଥିଲା। ଏଥିସହିତ ଏହାର ଚତୁଃପାର୍ଶ୍ୱରୁ ଛୋଟ ବଡ଼ ନଈ ନାଳର ଜଳ ଏହା ଦେହରେ ମିଶି ଲବଣାକ୍ତର ମାତ୍ରାକୁ ସମତୁଲ କରି ଏବଂ ସ୍ୱତନ୍ତ୍ର ଧରଣର ଜଳଜୀବ ସୃଷ୍ଟି କରିବାରେ ହେଉଛି ସହାୟକ। ଚିଲିକାର ସମଗ୍ର କ୍ଷେତ୍ରଫଳରୁ ଏହାର ପୂର୍ବ ଉପକୂଳ ଠାରୁ କମ୍ ଦୂରରେ ଥିବା ପ୍ରାୟ 15.53 ବର୍ଗ କିଲୋମିଟରକୁ ନଳବଣ ବା ପକ୍ଷୀ ଅଭୟାରଣ୍ୟର ମାନ୍ୟତା ମିଳିଛି। ବିଶେଷ କରି ଏହି ଶୀତ ଦିନେ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ଫାଟି ପଡ଼ିଥାଏ ଏହି ଚିଲିକା ଅଞ୍ଚଳ। ପ୍ରକୃତି ପ୍ରଦତ୍ତ ଏହି ବିଭବର ସୁରକ୍ଷା ଏବଂ ସଂରକ୍ଷଣ ଆମମାନଙ୍କର ପ୍ରଥମ ଆଉ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ। ଶ୍ରୋତା ବନ୍ଧୁ, ଏହି ଜୈବ ବିବିଧତାର ସୁରକ୍ଷା ହେଉ ଆଜିର ଅନୁଚିନ୍ତା। ଏହି ପରିପ୍ରେକ୍ଷୀରେ ଆଜିର ବନାନୀ କାର୍ଯ୍ୟକ୍ରମରେ ଚିଲିକାକୁ ନେଇ ରହିଛି ଏକ ସ୍ୱତନ୍ତ୍ର ଆଲୋଚନା। ଆଲୋଚନାର ବିଷୟ ହେଉଛି ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା। ଏ ବିଷୟରେ ଆଲୋଚନା କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ପ୍ରଣବ କୁମାର ମହାନ୍ତି। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଦୁର୍ଗା ମାଝୀ। ତେବେ ଆସନ୍ତୁ ଶୁଣିବା ଆଲୋଚନା ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା।
1: ପ୍ରଣବ ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ ବନାନୀ କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର।
1: ଆମେ ଆଜି ଆଲୋଚନା କରିବା, ବିଶେଷ କରି ଶୀତ ଦିନ ଆସିଲେ ପକ୍ଷୀମାନଙ୍କର ଆଗମନ ହୁଏ, ବିଦେଶାଗତ ପକ୍ଷୀ, ଏବଂ ସେଠି ସ୍ୱତନ୍ତ୍ର ଗୋଟେ ନଳବଣ ମଧ୍ୟ ରହିଛି। ତେଣୁ ନଳବଣର ତାର ବିଶେଷତ୍ୱ ମଧ୍ୟ ଅଲଗା। ତେଣୁ ସେଇ ନଳବଣ ରହିଛି ବୋଲିକି ପକ୍ଷୀମାନେ ମଧ୍ୟ ଆସୁଛନ୍ତି। ତେଣୁ ନଳବଣର ସୁରକ୍ଷା ମଧ୍ୟ ନିହାତି ଜରୁରୀ। ନଳବଣ ସୁରକ୍ଷା ରହିଲେ ପକ୍ଷୀମାନେ ସୁରକ୍ଷିତ। ତେବେ ସେଇ ଦୃଷ୍ଟିକୋଣରୁ ତାର ଯେଉଁ ଅଞ୍ଚଳ ପରିବ୍ୟାପ୍ତ ରହିଛି ସେ ବିଷୟରେ ଟିକେ ଧାରଣା ଦେବେ ଶ୍ରୋତାବନ୍ଧୁମାନଙ୍କୁ।
2: ନଳବଣକୁ ଆମର ସାଧାରଣତଃ ସେଇ ଅଞ୍ଚଳର ଲୋକମାନେ ଜାଣିଛନ୍ତି। ଏହା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ଗୋଟିଏ ଅଭୟାରଣ୍ୟ, କିନ୍ତୁ ଏହାର ପ୍ରକୃତ ନାମ ହେଉଛି ଚିଲିକା ବନ୍ୟପ୍ରାଣୀ ଅଭୟାରଣ୍ୟ।
1: ଆଚ୍ଛା।
2: କିନ୍ତୁ ସାଧାରଣତଃ ଭାବରେ ସେଠି ଯେଉଁ ଅଞ୍ଚଳରେ ଲୋକମାନେ ସେଠି ଚଳପ୍ରଚଳ କରୁଛନ୍ତି, ତଥା ଆମ ଓଡ଼ିଶା ତଥା ବାହାରେ ବି, ଏହାକୁ ସାଧାରଣ ଭାବରେ ଲୋକମାନେ ନଳବଣ ବୋଲି ଜାଣିଛନ୍ତି।
1: ଆଜ୍ଞା।
2: ଏହି ନଳବଣ 1987 December 7 ଅଭୟାରଣ୍ୟ ରୂପେ ନୋଟିଫିକେସନ ହେଇଛି।
1: ଆଚ୍ଛା, ଘୋଷିତ ହେଲା।
2: ଘୋଷିତ ହେଇଛି। ଚିଲିକା ହ୍ରଦର କ୍ଷେତ୍ରଫଳ ହେଉଛି 950 ପ୍ରାୟ 1,000 ବର୍ଗ କିଲୋମିଟର। ତେଣୁ ସେଇ 950 ବର୍ଗ କିଲୋମିଟର ମଧ୍ୟରୁ

0: ପକ୍ଷୀମାନେ ଆସି ଏ ନଳବଣରେ ପହଞ୍ଚିଥାନ୍ତି ଏବଂ ପୁରା ଶୀତ ଦିନଟି ଏ ନଳବଣରେ ସେମାନେ ଅବସ୍ଥାନ କରନ୍ତି। ତାଙ୍କର ଫେରିଯିବାର ସମୟ ମଧ୍ୟ ନିର୍ଦ୍ଦିଷ୍ଟ ଅଛି, ଯେଉଁଟାକି ଆମେ କହୁ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା। ସରସ୍ୱତୀ ପୂଜା ଦିନ ଠିକ୍ ସେମାନେ ତାଙ୍କର ଆସିଥିବା ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ନଳବଣରୁ।
1: ପ୍ରଣବ, ଏଠି ମନରେ ପ୍ରଶ୍ନ ଆସୁଛି, ବିଶେଷ କରି ଶୀତ ଦିନେ ଏଇ ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି, ଦେଶ ବାହାରୁ ସବୁ ଆସୁଛନ୍ତି, ସେମାନେ କେଉଁଠୁ ଆସୁଛନ୍ତି, କାହିଁକି ନିର୍ଦ୍ଦିଷ୍ଟ ଭାବରେ ଚିଲିକା ଏ ଯେଉଁ ନଳବଣକୁ ଆସୁଛନ୍ତି, ସେ ବିଷୟରେ ଟିକେ ଧାରଣା ଦେବେ?
0: ହଁ, ଭଲ ପ୍ରଶ୍ନଟି ଆପଣ ପଚାରିଛନ୍ତି। ଦେଖନ୍ତୁ, ଏମାନେ ସବୁ ଯେଉଁ ଆସୁଛନ୍ତି ଦେଶ ବାହାରୁ, ସେସବୁ ଜାଗା ଗୁଡ଼ିକର ହେଲା ଆପଣଙ୍କର ସାଇବେରିଆ, ମଙ୍ଗୋଲିଆ, କାଜାକସ୍ତାନ, କାସ୍ପିଆନ ସାଗର, ଏସବୁ ଅଞ୍ଚଳରୁ ସେମାନେ ପ୍ରାୟ ଆସୁଛନ୍ତି। ସାଇବେରିଆ କିମ୍ବା ମଙ୍ଗୋଲିଆ ବା କାଜାକସ୍ତାନ, ଏ ଅଞ୍ଚଳକୁ ଆମେ ଯଦି ଦେଖିବେ ଶୀତ ଦିନେ ସେଠି ପ୍ରାୟ ତୁଷାରପାତ ହୁଏ।
1: ଆଜ୍ଞା,
0: ତୁଷାରପାତ ହେବା ଫଳରେ ସେଠି ଦେଖିବେ ସ୍ଥଳଭାଗଟା ପ୍ରାୟ ଆପଣଙ୍କର ପ୍ରଭାବୃତ ହୋଇଯାଏ।
1: ତେଣୁ
0: ଏଇ ଯେଉଁ ଚଢ଼େଇମାନେ ସେଠି ରୁହନ୍ତି ବା ପକ୍ଷୀମାନେ ରୁହନ୍ତି, ସେମାନେ ଆଉ ତାଙ୍କର ଖାଦ୍ୟ ପ୍ରଚୁର ପରିମାଣରେ ମିଳେ ନାହିଁ। ସେ ଖାଦ୍ୟ ସଂଗ୍ରହରେ ତାଙ୍କର ଯେଉଁ ଏଇ ବରଫ ଯେଉଁ ବ୍ୟାଘାତ ସୃଷ୍ଟି କଲା, ତେଣୁ ସେମାନେ କ'ଣ କରନ୍ତି, ତାଙ୍କର ସ୍ଥାନ ପରିବର୍ତ୍ତନ କରି ଯେଉଁଠି ଭଲ ଖାଦ୍ୟ ବା ଯଥେଷ୍ଟ ଖାଦ୍ୟ ମିଳୁଥିବ ସେହି ସ୍ଥାନକୁ ସେମାନେ ପ୍ରାୟ ମାଇଗ୍ରେଟ୍ କରିକି ଯାଇଥାନ୍ତି।
1: ଆଚ୍ଛା, ତାମାନେ ବର୍ଷ ବର୍ଷ ଧରିକି ଏଇଭଳି ପ୍ରକୃତିର ନିୟମ ଭିତରେ ସେମାନେ ବନ୍ଧା ହେଇଛନ୍ତି, ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଆସିକି ଚିଲିକା ନଳବଣରେ ଆସିକି ପହଞ୍ଚନ୍ତି।
0: ହଁ, ଠିକ୍ ଅଛି।
1: ତେବେ ଯେଉଁ ପକ୍ଷୀ ସବୁ ଆସୁଛନ୍ତି ନିର୍ଦ୍ଦିଷ୍ଟ ଭାବରେ, ଯେମିତି ବାହାରୁ ବା ଆମର ବିଦେଶଗତ ପକ୍ଷୀ ଆସୁଛନ୍ତି, ସେଇଭଳି ଆମ ଦେଶ ଭିତରୁ ପକ୍ଷୀ ବି କିଛି ଆସୁଛନ୍ତି କି? ଏଠି
0: ଆପଣ ଗୋଟେ ଭଲ ପ୍ରଶ୍ନ ପଚାରିଲେ। ଏଠି ଖାଲି ଯେ ପକ୍ଷୀମାନେ ଆମର ଦେଶ ବାହାରୁ ଆସୁଛନ୍ତି ତା ନୁହେଁ, ଦେଶ ଭିତରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଆସିଥାନ୍ତି। ସେଗୁଡ଼ିକ ହେଲା ଆମର ଦେଖିବେ ଯଦି ଆପଣ କାଶ୍ମୀରର ଦାଲ ହ୍ରଦ, ଦାଲ ହ୍ରଦରୁ ମଧ୍ୟ ଆମର କିଛି ଡକ୍ ଭେରାଇଟି ବା ବତକ ଜାତୀୟ ଚଢ଼େଇ ମଧ୍ୟ ଆମର ଏଇ ନଳବଣକୁ ଆସିଥାନ୍ତି।
1: ଆଚ୍ଛା,
0: ଆଉ ଗୋଟେ ଉଦାହରଣ ମୁଁ ଦେଇପାରେ। ଏଠି ଆମର ଦେଖନ୍ତୁ, ଗୁଜୁରାଟର କଚ୍ଛ, କଚ୍ଛରୁ ଆମର ଯେଉଁ ଏରା ପକ୍ଷୀ ଯେଉଁ ଫ୍ଲେମିଙ୍ଗୋ ବୋଲି କହୁଛନ୍ତି, ସେ ଫ୍ଲେମିଙ୍ଗୋ ଚଢ଼େଇ ଗୁଡ଼ିକ ଆମର କଚ୍ଛ ଉପତ୍ୟକାରୁ ହିଁ ଆସିଥାନ୍ତି ନଳବଣକୁ।
1: ଏ ଯେଉଁ ନଳବଣକୁ ନିର୍ଦ୍ଦିଷ୍ଟ ଭାବରେ କାହିଁକି ଆସନ୍ତି, ପସନ୍ଦ କାହିଁ କରୁଛନ୍ତି, ସେଇଟା ଗୋଟେ ପ୍ରଶ୍ନ ମନରେ ଆସୁଛି।
0: ଭୌଗୋଳିକ ସ୍ଥିତି ଦେଖିବାକୁ ଗଲେ ଆପଣ ଜାଣିପାରିବେ, ଏହା ହେଉଛି ଗୋଟେ ସବମର୍ସିବୁଲ ଆଇଲ୍ୟାଣ୍ଡ ବା ଆମେ ଓଡ଼ିଆରେ କହିବାକୁ ବର୍ଷା ଦିନେ ଏଇ ଦ୍ୱୀପଟି ପୁରା ସମ୍ପୂର୍ଣ୍ଣ ରୂପେ ଚିଲିକା ପାଣିରେ ବୁଡ଼ିଯାଏ।
1: ଆଚ୍ଛା, ଜଳମଗ୍ନ
0: ଜଳମଗ୍ନ ହେଇଯାଏ। ତେଣୁ ବୁଡ଼ିଗଲା ପରେ ଏ ଯେଉଁ ମାଟି ଅଂଶଟି ପାଣି ଭିତରେ ରହିଲା, ପାଣି ଯେତେବେଳେ ଧୀରେ ଧୀରେ ବର୍ଷା ଦିନ ପରେ କମିଯାଏ ଚିଲିକାରୁ, ଏ ମାଟି ଅଂଶଟି ଧୀରେ ଧୀରେ ତାର ମଥା ଟେକି ବାହାରକୁ ବାହାରିଥାଏ। ଏହାଫଳରେ କ'ଣ ହୁଏ ନା, ଯେଉଁ ମାଟି ଅଂଶଟି ରହିଲା ଏ ଦ୍ୱୀପର, ସେ ପୁରା ସମ୍ପୂର୍ଣ୍ଣ ଗୋଟେ କାଦୁଅ ପଡ଼ିଆରେ ପରିଣତ ହୋଇଥାଏ।
1: ଆଚ୍ଛା,
0: ଆଉ କାଦୁଅ ପଡ଼ିଆରେ ପରିଣତ ହେବା ଦ୍ୱାରା ଯେ ସେଠି ନିଶ୍ଚିନ୍ତ ଭାବରେ ଜଳଜ ଜନ୍ତୁ ନିଶ୍ଚୟ ଥିବେ, ତା ଭିତରେ
1: ପୋକଠୁ
0: ଆରମ୍ଭ କରି ଯେଉଁ ଜଳଜ ଉଦ୍ଭିଦ ସବୁ ଥିବେ ତା ଭିତରେ, ତେଣୁ ସେଇମାନଙ୍କୁ ଖାଇବା ପାଇଁ ନର୍ମାଲି ଆମର ଚଢ଼େଇମାନେ ସେଠି ପହଞ୍ଚିଥାନ୍ତି। ତା ଛଡ଼ା ଆମର ଏ ଯେଉଁ ନଳବଣକୁ ଆମେ ପ୍ରୋଟେକ୍ସନ ଦେଇକି ଆମେ ଜଗି ରଖିଥାଉ, ପୁରା 365 ଦିନ ବର୍ଷର 365 ଦିନ ଆମେ ଯେଉଁ ଜଗିଥାଉ, ତାଦ୍ୱାରା ସେଠି ପ୍ରଚୁର ପରିମାଣରେ ମାଛ ମଧ୍ୟ ମିଳେ। ମାଛ ହଉ, କଙ୍କଡ଼ା ହଉ, କି ଆପଣଙ୍କର ଚିଙ୍ଗୁଡ଼ି ହଉ, ଏସବୁ ଜିନିଷ ସେଠି ପ୍ରଚୁର ପରିମାଣରେ ମିଳେ। ମାନେ ଏମିତିକି ଆପଣ ଗେଣ୍ଡା,
1: ଆଚ୍ଛା,
0: ତାକୁ ମଧ୍ୟ ଖାଇବା ପାଇଁ ଆମର ଚଢ଼େଇମାନେ ସେଠି ମଧ୍ୟ ଏକତ୍ରିତ ହେଇଥାନ୍ତି।
1: ଆଜ୍ଞା,
0: ତେଣୁ ଏହା ହିଁ ହେଉଛି ତାର ବିଶେଷତ୍ୱ ନଳବଣରେ, କାହିଁକି ଚଢ଼େଇମାନେ ଆସିକି ପ୍ରାୟ ଶୀତ ଦିନେ ପହଞ୍ଚନ୍ତି।
1: ତାମାନେ ଆପଣମାନଙ୍କର ଅନେକ ଦାୟିତ୍ୱ ବଢ଼ିଯାଉଥିବ, ଯେତେବେଳେ ଅଭୟାରଣ୍ୟ ଭାବରେ ଘୋଷିତ ହେଇଛି 1987 ମସିହାରୁ ଆପଣ ଯାହା କହିଲେ, ତେଣୁ ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ, ଯାହାଫଳରେ ସେମାନେ ପ୍ରତିବର୍ଷ ତାଙ୍କର ସଂଖ୍ୟା ମଧ୍ୟ ବଢ଼ିବ ଏବଂ ପ୍ରକୃତିର ଯେଉଁ ଜୈବ ବିବିଧତା କଥା ଆମେ କହୁଛୁ, ଏଇ ଯେଉଁ ନିର୍ଦ୍ଦିଷ୍ଟ ସେଇ ଅଞ୍ଚଳଟା ଆହୁରି ସମୃଦ୍ଧ ହେବ, ସେ କ୍ଷେତ୍ରରେ ବିଶେଷ କରିକି ଯେଉଁ ଖାଦ୍ୟ କଥା ଆମେ କହୁଛେ ପକ୍ଷୀମାନଙ୍କ ପାଇଁ, ଯେଉଁ ପକ୍ଷୀ ବି ଆସୁଛନ୍ତି ତାଙ୍କ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦ୍ଦିଷ୍ଟ ଭାବରେ ଆପଣଙ୍କୁ ପଦକ୍ଷେପ ନେଉଥିବେ, ଦୃଷ୍ଟିପାତ କରୁଥିବେ, ଯତ୍ନବାନ ହେଉଥିବେ ଯେ ସେମାନଙ୍କୁ କେମିତି ସୁରକ୍ଷା ଦେଇପାରିବା ବା ଖାଦ୍ୟ ବ୍ୟବସ୍ଥା ତାଙ୍କର ଠିକ୍ ରହିପାରିବ, ଏ କ୍ଷେତ୍ରରେ କେମିତି କ'ଣ ସବୁ ପଦକ୍ଷେପ ନିଅ?
0: ଯେଉଁ ପକ୍ଷୀମାନେ ଆମ ନଳବଣକୁ ଆସନ୍ତି, ସେଥିପାଇଁ ଆମେ ବିଶେଷ ଭାବରେ କିଛି ଖାଦ୍ୟ ପାଇଁ ବ୍ୟବସ୍ଥା କରିନଥାଉ। ସେମାନେ ସାଧାରଣତଃ ପ୍ରାକୃତିକ ଖାଦ୍ୟ ଉପରେ ହିଁ ନିର୍ଭର କରିଥାନ୍ତି, ଯେଉଁଟା ମୁଁ କହିଲି ଆଗରୁ ସ୍ଥାନୀୟ ଭାବରେ ମିଳୁଥିବା ଯେଉଁ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି କିମ୍ବା କୌଣସି ଜଳଜ ଉଦ୍ଭିଦ ହେଉ କିମ୍ବା ଜଳଜ ଜୀବଜନ୍ତୁ ହୁଅନ୍ତୁ, ତାଙ୍କର ଉପରେ ହିଁ ସେମାନେ ନିର୍ଭର କରିଥାନ୍ତି। ତେଣୁ ତାଙ୍କର ପ୍ରାକୃତିକ ଖାଦ୍ୟ ଯାହା ମିଳେ ତାକୁ ଖାଲି ଆମେ ପରିଚାଳନା କରିଥାଉ। ଗୋଟିଏ ଉଦାହରଣ ମୁଁ ଆପଣଙ୍କୁ ଦେଇପାରେ, ଏଠି ନଳବଣରେ ଯେଉଁ କାଦୁଅ ଅଞ୍ଚଳ ଅଛି ସେଠି ଗୋଟେ ସାଲିକର୍ଣ୍ଣିଆ ବୋଲି ଗୋଟେ ଅନାବନା ଗଛଟେ ଦେଖାଦିଏ। ଏଇ ଅନାବନା ଗଛଟେ କ'ଣ ବହୁତ ଚଞ୍ଚଳ ସେ କାଦୁଅ ଅଞ୍ଚଳରେ ମାଡ଼ିଯାଏ, ଯାହାଫଳରେ ଯେଉଁ ଚଢ଼େଇମାନେ ସେଠି ଆସି ପହଞ୍ଚନ୍ତି ସେମାନେ ଯେଉଁ ଆମର କାଦୁଅକୁ ଖୁମ୍ପିକି ଯେଉଁ ଖାଆନ୍ତି, ସିଏ ଆଉ ଖୁମ୍ପିକି ଖାଇବାରେ ତାଙ୍କର ଗୋଟେ ସେ ଅନ୍ତରାୟ ସୃଷ୍ଟି କରେ। ସେ ସାଲିକର୍ଣ୍ଣିଆ ସାଲିକର୍ଣ୍ଣିଆକୁ ସବୁ ସେଠୁ ଓପାଡ଼ି ସବୁ ପରିଷ୍କାର କରିଥାଉ ଏବଂ ସେ କାଦୁଅ ଯେମିତି ସମ୍ପୂର୍ଣ୍ଣ ରୂପେ ଖାଲି କାଦୁଅ ରହିବ ଏବଂ ଚଢ଼େଇମାନେ ତା ଦେହରୁ ଖୁମ୍ପିକି କେମିତି ଖାଦ୍ୟ ଖାଇପାରିବେ ସେଇଠି ତାର ବ୍ୟବସ୍ଥା କରିଥାଉ। ପ୍ରାୟ ଆମର ଏଠି ମାଇଗ୍ରେଟୋରୀ ବାର୍ଡ ସବୁ ଆସୁଛନ୍ତି ବା ବିଦେଶରୁ ସବୁ ପକ୍ଷୀ ଆସୁଛନ୍ତି, ତେଣୁ ଯେହେତୁ ଏମାନେ ପୃଥିବୀର ଅନ୍ୟ ଅଞ୍ଚଳରୁ ଆସୁଛନ୍ତି, ତେଣୁ ବାର୍ଡ ଫ୍ଲୁ ବ୍ୟାପିବାର ବହୁତ ସମ୍ଭାବନା ଥାଏ। ତେଣୁ ଏଇ ବାର୍ଡ ଫ୍ଲୁ କିପରି ନ ବ୍ୟାପିବ ବା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇ କେମିତି ଚଢ଼େଇ ଆମର ଏଠିକି ନ ଆସନ୍ତି, ବା ଯଦି ଆସିଲେ ତାର ବା ପ୍ରତିକାର କରିବା ପାଇଁ ଆମେ ଯେଉଁ ଷ୍ଟେପ୍ ସବୁ ଆମେ ନେଉ ବା ଯେଉଁ ପଦକ୍ଷେପ ଆମେ ନେଉ, ସେଗୁଡ଼ିକ ହେଲା ଆମର କ'ଣ ସ୍ଥାନୀୟ ଯେଉଁ ପଶୁ ଚିକିତ୍ସକ ଅଛନ୍ତି ଆମର ବାଲୁଗାଁରେ।

0: ମାନେ ଟାଇମ୍ ଟୁ ଟାଇମ୍ ସେଠି ଯାଇ ଆମର ଚଢ଼େଇମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି।
1: ତା
0: ଛଡ଼ା ଆମର ଫୁଲନଖରାରେ ଆନିମଲ୍ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍,
1: ପଶୁ ରୋଗ ଗବେଷଣା କେନ୍ଦ୍ର,
0: ପ୍ରାଣୀ ରୋଗ ଗବେଷଣା କେନ୍ଦ୍ର, ସେଠୁ ମଧ୍ୟ ତାଙ୍କର ଟିମ୍ ଯାଇ ଆମର ନଳବଣ ତଦାରଖ କରନ୍ତି। ସେଠି ଦେଖିବେ ଯଦି କୌଣସି ପକ୍ଷୀ ରୋଗାକ୍ରାନ୍ତ ହୋଇଛି କିମ୍ବା କୌଣସି ସିମ୍ପଟମ୍ ଦେଖାଯାଉଛି ବାର୍ଡ ଫ୍ଲୁର, ତାହେଲେ ସେ ତାର କିଛି ସାମ୍ପଲ କଲେକ୍ସନ କରନ୍ତି ଏବଂ ସେ ସାମ୍ପଲକୁ ଆମେ କ'ଣ କରୁ ନା ଭୋପାଳରେ ଯୋଉଟା ଅଛି ଆମର ହାଇ ସିକ୍ୟୁରିଟି ଆନିମଲ୍ ଡିଜିଜ୍ ଲାବୋରେଟୋରୀ ବା HSADL, ତାକୁ ଆମେ ସେଠି ପଠାଉ। ସେଠି ପଠାଇଲେ ସେଠି ସାମ୍ପଲ ସେଠି ଟେଷ୍ଟ ହେବ, ଯଦି କିଛି ବାର୍ଡ ଫ୍ଲୁର ପଜିଟିଭ ଜଣାପଡ଼େ ତାହେଲେ ଆମର ତାର ଚିକିତ୍ସା କରୁ। ବଡ଼ ସୁଖର କଥା ଯେ ଆଜି ଯାଏ ଆମର କୌଣସି ବାର୍ଡ ଫ୍ଲୁ ସେଠି ଦେଖାଯାଇନି।
1: ତେବେ ନିଶ୍ଚିତ ଭାବରେ ସୁରକ୍ଷା ଦାୟିତ୍ୱ ଯେତେବେଳେ ଆମେ କହୁଛେ ତାଙ୍କ ଖାଦ୍ୟ ପାଇଁ ବି ମଧ୍ୟ ଆପଣମାନେ ଚିନ୍ତିତ ରୁହନ୍ତି ଏବଂ କିଭଳି ଭାବରେ ସେମାନେ ଠିକ୍ ଭାବରେ ଖାଦ୍ୟ ପାଇପାରିବେ ଏବଂ ସ୍ୱାସ୍ଥ୍ୟ ବି ମଧ୍ୟ କେମିତି ଠିକ୍ ରହିବ, ପ୍ରତିଷେଧକ ବ୍ୟବସ୍ଥା ସବୁ ବିଭିନ୍ନ ପ୍ରକାର ଗ୍ରହଣ କରାଯାଉଛି। ତେବେ ଯେଉଁ ପକ୍ଷୀ ନଳବଳକୁ ଆସୁଛନ୍ତି ସେଠି ରହୁଛନ୍ତି, ଅନେକ ସମୟରେ ସୁରକ୍ଷା ପ୍ରତି ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ କାହିଁକିନା ଅନେକ ଅସାଧୁ ବ୍ୟକ୍ତିତ୍ୱ ସବୁ ଅଛନ୍ତି, ଅନେକ ସମୟରେ ପକ୍ଷୀ ଶିକାର ମନୋଭାବ ମଧ୍ୟ ଅନେକ ରହିଥାଏ, ତେଣୁ ଏ ସମୟରେ ବନ କର୍ମଚାରୀମାନଙ୍କର ଦାୟିତ୍ୱ ବଢ଼ିଯାଏ, ସେଇ ସୁରକ୍ଷା ବ୍ୟବସ୍ଥାଟା କେମିତି କ'ଣ ଆପଣମାନେ ନେଇଥାନ୍ତି ସେ ବିଷୟରେ ଟିକେ ଧ୍ୟାନ ଦେବେ।
0: ତା ପୂର୍ବରୁ ମୁଁ ଆପଣଙ୍କୁ କ'ଣ ସବୁ ଆର ଇସ୍ୟୁ ଅଛି ବା କ'ଣ ସବୁ ବିପଦ ଏ ନଳବଣ ପ୍ରତି ମୁଁ ତା ପାଇଁ ଟିକେ ଆଲୋକପାତ କରୁଛି। ଗୋଟେ ହେଲା ମତ୍ସ୍ୟଜୀବୀ, ଦେଖନ୍ତୁ ଚିଲିକାର ହ୍ରଦର ପରିମାଣ ବା କ୍ଷେତ୍ରଫଳ ହେଲା ଆପଣଙ୍କ 950 ପ୍ରାୟ 1000 ବର୍ଗ କିଲୋମିଟର, ସେମାନେ ସବୁ ଜାଗାରେ ମାଛ ଧରିପାରିବେ। ସେଇ 950 ବର୍ଗ କିଲୋମିଟର ଭିତରୁ କେବଳ ଆମର ରେଷ୍ଟ୍ରିକ୍ସନ୍ ଏରିଆ ହେଲା ଆମର 15.53 ବର୍ଗ କିଲୋମିଟର, ଯୋଉଟାକି ଆମର ନଳବଣ ବୋଲି କହୁଛୁ। କିନ୍ତୁ ଯେହେତୁ ଏଇଟା ଆମର ବର୍ଷକ 365 ଦିନ ଯାକ ଆମ ସୁରକ୍ଷା ବଳୟରେ ରହୁଛି, ତେଣୁ ସେଠି ପ୍ରାୟ ମାଛର ପ୍ରଜନନ ବହୁତ ଭଲ ହେଇଥାଏ। ତେଣୁ ସବୁ ମତ୍ସ୍ୟଜୀବୀମାନଙ୍କ ନଜର ଥାଏ, ଯଦି ଆମେ ଆଦେହରେ ଥରେ ପଶିକି ଜାଲ ପକେଇଦେଉ ଆମର ପ୍ରାୟ 15 ଆୟ ସେଠୁ ହେଇଯିବ। ସମସ୍ତଙ୍କର ପ୍ରାୟ ଲୁଚା ଚୋରାରେ କେମିତି ରାତି ଅଧିଆ କିଛି ରୋଜଗାର କରି ପଳେଇବା, ସେଇଟା ହିଁ ତାଙ୍କର ପ୍ରବୃତ୍ତି।
1: ସେଇ ଅଞ୍ଚଳଟା ଯେହେତୁ ମାଛ ଉତ୍ପାଦନ ବେଶୀ ରହିଛି ବା ମାଛ ପ୍ରଜନନ ବେଶୀ ହେଇପାରୁଛି, ପରିବେଶ ସେଭଳି ରହିଛି, ମାଛ ସଂଖ୍ୟା ଯେତେବେଳେ ଅଧିକ ରହୁଛନ୍ତି ମତ୍ସ୍ୟଜୀବୀମାନେ ସେଠି ଆକର୍ଷିତ ହେଇକି ଆସୁଛନ୍ତି।
0: ନିଶ୍ଚୟ, ଆଚ୍ଛା, ତା ଛଡ଼ା ଆମର ପକ୍ଷୀ ଶିକାରୀ, ସବୁ ଲୋକଙ୍କର ଗୋଟେ ଲାଳସ ରହିଛି କ'ଣ ଆମେ ମାଛ ଖାଇବୁ କି ମାଂସ ଖାଇବୁ, ତା ଛଡ଼ା କିଛି ଚଢ଼େଇ ବି ସେମାନେ ମାରିକି ନେଇ ପଳେଇ ଆସନ୍ତି। ତେଣୁ ଏଇସବୁ ଜିନିଷ ଯୋଉ ରହିଲା ଆମର ନଳବଣ ପ୍ରତି ବିପଦ, ତେଣୁ ଏହାକୁ ସୁରକ୍ଷା ଦେବା ପାଇଁ ଆମର ବନ୍ୟପ୍ରାଣୀ ବିଭାଗ ତରଫରୁ କ'ଣ କରାହେଇଛି ନା, ଏ ନଳବଣ ଚାରିକଡ଼ ଯାକ ଗୋଟେ ଡିମାର୍କେସନ କରାହେଇକି ଖୁଣ୍ଟ ସବୁ ପୋତା ହେଇଛି। ଯୋଉ ପ୍ରତ୍ୟେକ ଜାଗାରେ ଆପଣଙ୍କର ନଳବଣ ଚତୁଃପାର୍ଶ୍ୱରେ ଆମର ସିମେଣ୍ଟ ଖୁଣ୍ଟ ସବୁ ଅଛି, ଯେମିତି ଲୋକମାନେ ସମସ୍ତେ ଜାଣିପାରିବେ ନଳବଣର ପରିସୀମା ଆସିଗଲା। ତା ଛଡ଼ା ସେଠି ଆମର 3 ଫରେଷ୍ଟ ଗାର୍ଡ, ତା ଛଡ଼ା ଆଉ 20 ଜଣ ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକ ସେଠି ନିୟୋଜିତ ହୋଇକି ରହିଛନ୍ତି। ସେମାନେ ପ୍ରାୟ ବର୍ଷକର 365 ଦିନ ଯାକ ସେଠି ରୁହନ୍ତି ଏବଂ ରାତି ଦିନ କି 24 ଘଣ୍ଟା ଯାକ ସେମାନେ ଜଗିକି ରହିଥାନ୍ତି। ସେମାନଙ୍କ ଜଗି ରହିବା ପାଇଁ ଆମର 3 ୱାଚ୍ ଟାୱାର ମଧ୍ୟ କରାଯାଇଛି। ନର୍ମାଲି ଟୁରିଷ୍ଟ ମାନେ ତା ଭିତରକୁ ଆଲାଉ ନାହିଁ, କିନ୍ତୁ ଯଦି କେହି ଆମର ଉପର ଅଫିସର ମାନେ ଯାଆନ୍ତି ନଳବଣ ଭିତରକୁ ଦେଖିବା ପାଇଁ, ତାହେଲେ ସେ ୱାଚ୍ ଟାୱାର ବସିକି ସେମାନେ ମଧ୍ୟ ନଳବଣର ସ୍ୱାସ୍ଥ୍ୟ ପରୀକ୍ଷା କରିକି ଆସିପାରିବେ। ୱାଚ୍ ଟାୱାରଟାରେ ଯେଉଁମାନେ ରହୁଛନ୍ତି, ତେଣୁ ସୁରକ୍ଷା ପାଇଁ ୱାଚ୍ ଟାୱାର 3 ତିଆରି କରାଯାଇଛି।
1: ଆଚ୍ଛା, ଏଇ ଯେଉଁ ୱାଚ୍ ଟାୱାର ଆପଣ କହିଲେ 3, 15.53 ଯେଉଁ ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ଯେଉଁ ଅଭୟାରଣ୍ୟ ରହିଛି, ପକ୍ଷୀ ଅଭୟାରଣ୍ୟ ଯେଉଁଟା ଆମେ କହୁଛେ ନଳବଣର, ପ୍ରକୃତରେ ସେଇ ଅଞ୍ଚଳ ଧରନ୍ତୁ ୱାଚ୍ ଟାୱାର ମାଧ୍ୟମରେ ଦେଖିକି ଆମେ ପ୍ରକୃତରେ ସେମାନଙ୍କୁ ଠିକ୍ ଜାଗାରେ ଚିହ୍ନିପାରିବା କି ପ୍ରକୃତରେ ଇଏ ଜଣେ ମତ୍ସ୍ୟଜୀବୀ ଆସିଛି ଧରନ୍ତୁ ମାଛ ମାରିବା ପାଇଁ କି ପକ୍ଷୀ ଶିକାର କରିବା ପାଇଁ ଜାଣିପାରିବା କି?
0: ନିଶ୍ଚୟ, ସୁରକ୍ଷା ବାହିନୀ ଅଛନ୍ତି, ତା ଭିତରେ ତାଙ୍କୁ ସବୁ ବାଇନୋକୁଲାର ସବୁ ଦିଆହେଇଛି। ସେମାନେ ପ୍ରତ୍ୟେକ ୱାଚ୍ ଟାୱାର ରହିକି ସେମାନେ ବାଇନୋକୁଲାର ଦ୍ୱାରା ସବୁ ଦିଗକୁ ନଜର କରନ୍ତି। ତେଣୁ ଯୋଉ ଲୋକ ନଳବଣର ପରିସୀମା ଭିତରେ ପ୍ରବେଶ କଲା ସେମାନେ ସେଇ ବାଉଣ୍ଡ୍ରି ଦେହରୁ ସେମାନେ ଜାଣିପାରିବେ ଯେ କୌଣସି ଗୋଟେ ଲୋକ ନଳବଣ ଭିତରୁ ପ୍ରବେଶ କଲା, ଏବଂ ସେମାନେ ସାଙ୍ଗେ ସାଙ୍ଗେ ତାକୁ ଯାଇ ଆମର ଡଙ୍ଗା ବି ସେଠି ଦିଆହେଇଛି, ଯନ୍ତ୍ରଚାଳିତ ଡଙ୍ଗା ଅଛି, ଡଙ୍ଗାକୁ ଚଲାଇବା ପାଇଁ ଲୋକ ବି ମଧ୍ୟ ଅଛନ୍ତି। ସେମାନେ ସାଙ୍ଗେ ସାଙ୍ଗେ ସେ ଡଙ୍ଗାରେ ଯାଇ ତାଙ୍କୁ ସବୁ ସିଜ୍ କରନ୍ତି। ସିଜ୍ କରିକି ଆମର ଯୋଉ ଅଛି ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ସେଇଟା ପ୍ରଚଳିତ, ତାର ବିଭିନ୍ନ ଧାରା ସବୁ ଅଛି, ସେ ବିଭିନ୍ନ ଧାରାରେ ତାଙ୍କୁ ସବୁ ଆରେଷ୍ଟ କରି କୋର୍ଟକୁ ଫରଣ ମଧ୍ୟ କରିଥାନ୍ତି।
1: ତାମାନେ ସେଇ ଅଞ୍ଚଳଟା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ, କୌଣସି ଅନୁପ୍ରବେଶ କରାଯାଇ ପାରିବ ନାହିଁ ସେ ଅଞ୍ଚଳକୁ?
0: ନା, କୌଣସି ବାହାର ଲୋକ ନଳବଣ ଭିତରକୁ ଯାଇପାରିବେନି, କାରଣ ଏହା ହେଉଛି ବନ୍ୟପ୍ରାଣୀ ଆଇନର ଖିଲାପ।
1: ତେବେ ନିଶ୍ଚିତ ପର୍ଯ୍ୟଟକମାନେ ତ ଆସିବେ ଏବଂ ସେମାନେ ଚାହିଁବେ ଯେ ପକ୍ଷୀମାନଙ୍କୁ ଦେଖିବେ, ତାର ଯେଉଁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି, ତେଣୁ ସେ ଯେଉଁ ପର୍ଯ୍ୟଟକମାନେ ଆସିବେ ପରିବେଶ ପର୍ଯ୍ୟଟକ ଆମେ ସେମାନଙ୍କୁ କହିବା, କାହିଁକିନା ସେମାନେ ଅନୁଭବ କରିବା ଦରକାର ଏବଂ ତାକୁ ଉପଭୋଗ ମଧ୍ୟ କରିବା ଦରକାର, ତାଙ୍କ ପାଇଁ ବିଶେଷ କରି ବନ ବିଭାଗ ତରଫରୁ ତାହେଲେ କ'ଣ ବ୍ୟବସ୍ଥା କରାଯାଇଛି, ସେମାନେ ଦେଖିବେ କେମିତି, ଉପଭୋଗ କରିବେ କେମିତି?
0: ଦେଖନ୍ତୁ ଆମ ରାଜ୍ୟ ବାହାର ବାହାରୁ ବହୁତ ଲୋକ ଆସୁଛନ୍ତି ଚିଲିକାର ନଳବଣକୁ ଦେଖିବା ପାଇଁ। ନର୍ମାଲି ଆମର ଓଟିଡିସି ତରଫରୁ ଯୋଉ ବରକୁଲ୍ଡେ ଅଛି ତାଙ୍କର କ୍ୟାମ୍ପ, ସେଠୁ ଡଗା ନେଇ ସେମାନେ ପ୍ରାୟ ଯାଇଥାନ୍ତି। ଯୋଉ ପର୍ଯ୍ୟଟକ ମାନେ ଯାଆନ୍ତି ନଳବଣକୁ ଦେଖିବା ପାଇଁ, ସେମାନେ ନଳବଣ ଭିତରକୁ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ। ନଳବଣର ଯୋଉ ଅଛି ପରିସୀମା ବା ଯୋଉ ଖୁଣ୍ଟି ସବୁ ମୁଁ କହିଲି ଆଗରୁ, ସେ ଖୁଣ୍ଟର ବାହାରେ ସେମାନେ ରୁହନ୍ତି, ସେଠୁ ଥାଇକିରି ସେ ନଳବଣ ଯୋଉ ଚଢ଼େଇ ଅଛନ୍ତି ତାଙ୍କୁ ଦେଖିପାରନ୍ତି। ତା ଛଡ଼ା ଆପଣ ଦେଖନ୍ତୁ ଚଢ଼େଇ ଯୋଉ ଆସନ୍ତି ତାଙ୍କର କୌଣସି ପରିସୀମା ନାହିଁ ବା କୌଣସି ବାଉଣ୍ଡରୀ ନାହିଁ, ସେମାନେ ଖାଲି ନଳବଣ ରହିବେ ସେମିତି କିଛି ନାହିଁ। ଯେତେବେଳେ ଏଇ ଶୀତ ଦିନ ଆସିବ ପୁରା ଚିଲିକା ହ୍ରଦ ଦେଖିବେ ସବୁଆଡ଼େ ଚଢ଼େଇ ଭର୍ତ୍ତି ହେଇଥିବେ। ତେଣୁ ନଳବଣ ଯେହେତୁ ଆଙ୍କର ଗୋଟିଏ ହେଉଛି କେନ୍ଦ୍ରସ୍ଥଳ, ତେଣୁ ନଳବଣ ଚଢ଼େଇ ରହିବା ସାଙ୍ଗେ ସାଙ୍ଗେ ନଳବଣର ପରିସୀମାର ବାହାରେ ମଧ୍ୟ ବହୁତ ଚଢ଼େଇଥାନ୍ତି। ତେଣୁ ସେମାନେ ନଳବଣରେ ଯେତିକି ଚଢ଼େଇ ପାଆନ୍ତି ନଳବଣ ବାହାରେ ମଧ୍ୟ ସେତିକି ଚଢ଼େଇ ହେଇଥାନ୍ତି। ତେଣୁ ଯିଏ ବି ଗଲା ନଳବଣକୁ ଦେଖିବା ପାଇଁ ସେ ବାହାରେ ମଧ୍ୟ ବହୁତ ଚଢ଼େଇ ଦେଖି ଫେରିପାରୁ। ଏହା ଛଡ଼ା ଆପଣଙ୍କର ଟୁରିଷ୍ଟ ମାନଙ୍କ ପାଇଁ ଏବେ ସରକାର ବହୁତ ଚିନ୍ତା କରୁଛନ୍ତି। ଗୋଟିଏ ଆମର ପୁରୀ ଜିଲ୍ଲାର ସାତପଡ଼ା ପଟରେ ଆମର ଗୋଟେ ବ୍ରହ୍ମପୁର ଇକୋ ଟୁରିଜିମ କମ୍ପ୍ଲେକ୍ସ କରାହେଇଛି, ସେଠି 8 ଶୀତତାପ ନିୟନ୍ତ୍ରିତ କୋଠରୀ ଅଛି। ସେଟା ପ୍ରାୟ ଅନଲାଇନ୍ରେ ଆମର ବୁକ୍ ହେଉଛି, ସବୁ ଟୁରିଷ୍ଟ ଅଲ୍ ଓଭର ଇଣ୍ଡିଆ ସେମାନେ ସବୁ ଟୁରିଷ୍ଟ ସବୁ ଜାଗାରୁ ସେମାନେ ଇଣ୍ଟରନେଟ୍ ମାଧ୍ୟମରେ ସେମାନେ ନେଟ୍ରେ ବୁକ୍ କରିପାରିବେ,
1: ସିଧାସଳଖ
0: ଭାବରେ ବୁକ୍ କରିପାରିବେ। ସେଠି ଯୋଉ ବୁକ୍ କରିବେ ଯୋଉ ଲୋକମାନେ ବା ଯୋଉ ଟୁରିଷ୍ଟ ବା ଯୋଉ ପର୍ଯ୍ୟଟକ ମାନେ ବୁକ୍ କରିବେ, ସେମାନେ ସବୁ ଯୋଉ ଶୁଳ୍କ ଦେବେ ସେ ଶୁଳ୍କ ମଧ୍ୟରେ ତାଙ୍କୁ ଚଢ଼େଇ ଦେଖେଇବା, ଚିଲିକାର ମୁହାଣ ବୁଲେଇବା ଏବଂ ସାତପଡ଼ାରୁ ଇକୋ ଟୁରିଜିମ କମ୍ପ୍ଲେକ୍ସକୁ ନେବା ପାଇଁ ନବା ଆଣିବାର ଡଙ୍ଗା ପଇସା, ତା ଛଡ଼ା ସେଠି ଖାଇବାକୁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଯାହା ଶୁଳ୍କ ଦେଲେ ସେ ଶୁଳ୍କ ଭିତରେ ତାଙ୍କର ଘର ଭଡ଼ାଠୁ ଆରମ୍ଭ କରି ଯିବା ଆସିବା ଡଙ୍ଗା ଭଡ଼ା ଏବଂ ତାଙ୍କୁ ଚଢ଼େଇ ଦେଖେଇବା ମୁହାଣ ବୁଲେଇବା ଏସବୁ ଜିନିଷ ଗୁଡା ତା ଦେହରେ
1: ଅନ୍ତର୍ଭୁକ୍ତ ଅନ୍ତର୍ଭୁକ୍ତ। ସେ ଯୋଉ ସିଧାସଳଖ ଅନଲାଇନ୍ରେ ବୁକିଂ କରିବା ପାଇଁ ଚାହୁଁଛନ୍ତି, କେମିତି କରିବେ, ତାର କିଛି ବ୍ୟବସ୍ଥା ଅଛି?
0: ଅଛି, ସେ ବୁକିଂ ସାଇଟ୍ ହେଉଛି ଆମର ଇଣ୍ଟରନେଟ୍ରେ ଆମର support@ecotouroodisha.com। ଏଇ ସାଇଟ୍କୁ ଯାଇ ସେମାନେ ନର୍ମାଲି ଆମର ବ୍ରହ୍ମପୁରାରେ ଥିବା ଯୋଉ ଇକୋ ଟୁରିଜିମ କମ୍ପ୍ଲେକ୍ସ ଅଛି ତାର ସେ ଯେକୌଣସି ସୁଟ୍ଟାକୁ ସେ ରିଜର୍ଭ କରିପାରିବେ।
1: ଆଚ୍ଛା,
0: ୟା ଛଡ଼ା ମଧ୍ୟ ଆଉ ଗୋଟେ ଆମର ନୂଆ କନଷ୍ଟ୍ରକ୍ସନ ଆମେ କରୁଛୁ ଏବେ ମଙ୍ଗଳାଯୋଡ଼ି।
1: ଆଜ୍ଞା,
0: ଆପଣ ଜାଣିପାରୁଥିବେ ଆମର ଚିଲିକାର ନଳବଣ ଯେମିତି ପ୍ରସିଦ୍ଧ, ମଙ୍ଗଳାଯୋଡ଼ି ମଧ୍ୟ ଚିଲିକାର ସେଇଭଳି ପକ୍ଷୀମାନଙ୍କ ପାଇଁ ପ୍ରସିଦ୍ଧ। ସେ ମଙ୍ଗଳାଯୋଡ଼ି ଅଞ୍ଚଳରେ ମଧ୍ୟ ଆମେ ଗୋଟିଏ ଇକୋ ଟୁରିଜିମ କମ୍ପ୍ଲେକ୍ସ ଏବେ ତିଆରି କରୁଛୁ, ସେଇଟା ମଧ୍ୟ ସେ ଅନଲାଇନ୍ରେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ସେଇଟା ଉପଲବ୍ଧ ହେବ।
1: ତେବେ ଏଠି ଗୋଟେ ପ୍ରଶ୍ନ ଆସୁଛି ଯେ ଆପଣ କହିଲେ ଯେ 365 ଦିନ ନଳବଣକୁ ଜଗୁଛନ୍ତି, ପକ୍ଷୀମାନେ ତ ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ହିଁ ଆସୁଛନ୍ତି, କେବଳ ଶୀତ ଦିନେ ଜଗିଲେ କିଛି ଅସୁବିଧା ହୁଅନ୍ତି, କ'ଣ କହିବେ ଆପଣ?
0: ବହୁତ ବହୁତ ଭଲ ପ୍ରଶ୍ନଟେ ପଚାରିଲେ। ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ଦଉଛି ମୁଁ ଆଗରେ। ଆମେ ମାନେ ସମସ୍ତେ ବିଦେଶରେ ଚାକିରି କରୁଛୁ, ଆମର ଘର ଆମ ଗାଁରେ ଅଛି, ତେଣୁ 6 କି 8 ଥରେ ଆମେ ଆମ ଚାକିରି ସ୍ଥଳରୁ ଆମ ଗାଁକୁ ଫେରୁଛୁ। ଯଦି ସେ ଘରଟାକୁ ରକ୍ଷଣାବେକ୍ଷଣ କରାଇକି ଠିକ୍ଠାକ୍ ରଖା ନଯାଇଥିବ କିମ୍ବା ସେ ଘରଟାକୁ କେହି ଜଗି ନଥିବେ, ହୁଏତ ଆମେ ଫେରିଲା ବେଳକୁ ସେ ଘରଟାକୁ କିଏ ମାଡ଼ି ବସିଥିବ କିମ୍ବା ଘରଟା ଭାଙ୍ଗିକି ନଷ୍ଟ ହେଇଯାଇଥିବ। ତେଣୁ ଆମେ ଯୋଉ 6 କି 8 ପରେ ଥରେ ଆମେ ସେ ଘରକୁ ଫେରିବା ଆମ ନିଜ ଘରକୁ ଦେଖିବା ପାଇଁ, ସେ ନିଜ ଘରେ ଆଉ ସ୍ଥାନ ଆମ ପାଇଁ ରହିବନି, ଯାହାଫଳରେ ଆମେ ଆମ ଗାଁରେ ବି ମଧ୍ୟ ପରଦେଶୀ ହେଇଯିବୁ। ତେଣୁ ଠିକ୍ ସେଇଭଳି ନଳବଣକୁ ଯଦିଓ ଏମାନେ ଶୀତ ଦିନରେ ଆମର ପକ୍ଷୀମାନେ ଆସୁଛନ୍ତି, ତେଣୁ ବର୍ଷ ତମାମ ଏଟାକୁ ଜଗି ସୁରକ୍ଷା ଦେଲେ ନଳବଣ ଯୋଉ ମିଳୁଥିବା ମାଛ, କଙ୍କଡ଼ା, ଗେଣ୍ଡା, ଜଳଜ ଉଦ୍ଭିଦ ଏସବୁ ସୁରକ୍ଷିତ ହେଇ ରୁହନ୍ତି, ଯାହାଫଳରେ ଶୀତ ଦିନେ ଯୋଉ ପକ୍ଷୀମାନେ ଏଠିକି ଆସନ୍ତି ଏଇ ପ୍ରଚୁର ପରିମାଣରେ ଏଟା ମିଳେ ବୋଲି ତାଙ୍କୁ ସେମାନେ ସେଥିପାଇଁ ସେମାନେ ଏଠିକି ଆସନ୍ତି। ତେଣୁ ବର୍ଷ ତମାମ ଆକୁ ଜଗିବାଟା ହିଁ ନିହାତି ଦରକାର।
1: ଦାୟିତ୍ୱ ତ ନିଶ୍ଚୟ ଆମର ରହିଛି। ଧରନ୍ତୁ ଜଣେ ଅତିଥି ଯେତେବେଳେ ଆସୁଛନ୍ତି, ଅତିଥି ଦେବ ଭୋବ ଯୋଉଟା ଆମେ କହୁଛେ, ଏ ଯୋଉ ବିଦେଶାଗତ ପକ୍ଷୀ ବିଦେଶରୁ ଆସୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ ଶୀତ ଦିନେ ଆସୁଛନ୍ତି ଏବଂ ପୁଣି ତାଙ୍କର ଗନ୍ତବ୍ୟ ସ୍ଥଳକୁ ସେମାନେ ପୁଣି ଫେରି ଯାଉଛନ୍ତି, ସେ ଯୋଉ ଅତିଥି ତାଙ୍କୁ ସୁରକ୍ଷା ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କୁ ଠିକ୍ ଭାବରେ ଖାଦ୍ୟ ପରିଚାଳନା ସୁରକ୍ଷା ସବୁକିଛି ଦାୟିତ୍ୱ ହେଉଛି ଆମର, ନା କ'ଣ କହୁଛନ୍ତି?
0: ନିଶ୍ଚୟ, ଯେହେତୁ ସେମାନେ ଆମର ଅତିଥି, ଆପଣ କହିଲେ ଯୋଉ ଅତିଥି ଦେବ ହବ, ତେଣୁ ଅତିଥିଙ୍କୁ ଆମେ ଅତିଥି ଭଳିଆ ହିଁ ଆମେ ବ୍ୟବହାର କରିବା ଉଚିତ। ଆମର ଯୋଉ ଭାଇମାନେ ଆମର ଯାଇକି ଚଢ଼େଇ ଶିକାର କରୁଛନ୍ତି, ଏଇ ଆପଣମାନଙ୍କ ମାଧ୍ୟମରେ ମୁଁ ସେମାନଙ୍କୁ ମଧ୍ୟ ଏଇ ମେସେଜ୍ ଦେବାକୁ ଚାହୁଁଛି ଯେ ସେମାନେ ବହୁତ ଦୂରରୁ ଆମ ପାଖକୁ ଆସୁଛନ୍ତି, ସେମାନେ ଆମର ଅତିଥି, ତେଣୁ ଦୟାକରି ଆପଣମାନେ ଏ ଚଢ଼େଇ ଶିକାର ବନ୍ଦ କରନ୍ତୁ ବା ଚଢ଼େଇ ଶିକାର କରନ୍ତୁ ନାହିଁ। ତେଣୁ ଚଢ଼େଇମାନଙ୍କୁ ଯୋଉଠି ଦେଖୁଛନ୍ତି ତାଙ୍କୁ ମଧ୍ୟ ସୁରକ୍ଷା ଦିଅନ୍ତୁ, ଯାହାଫଳରେ ସେମାନେ ସୁରକ୍ଷିତ ରହିଲେ ପୁଣି ଆର ବର୍ଷ ମଧ୍ୟ ସେମାନେ ଆସିବେ, ଆସନ୍ତା ବର୍ଷ ଆସିବେ, ଏମିତି ବର୍ଷ ତମାମ ସେମାନେ ମଧ୍ୟ ଆସିପାରୁଥିବେ। ଏବଂ ଏହି ଚଢ଼େଇ ଦେଖିବା ପାଇଁ ରାଜ୍ୟ ବାହାରୁ ଲୋକ ତଥା ଦେଶ ବାହାରୁ ମଧ୍ୟ ଲୋକ ଏ ଚିଲିକା ପରିଦର୍ଶନରେ ଆସିବେ, ଯାହାଦ୍ୱାରା କି ଆପଣମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟେଇ ପାରିବେ।
1: ଯେଉଁଟାକି ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେଉଁ ଇକୋ ଟୁରିଜିମ କଥା ଆମେ କହୁଛେ, ସ୍ୱତନ୍ତ୍ର ଭାବେ ଆମେ ଅନଲାଇନ୍ରେ ବୁକ୍ କରିକି ମଧ୍ୟ ଆମେ ଆସିପାରିବା, ରହିବା ପାଇଁ, ଖାଇବା ପାଇଁ, ବୁଲିବା ପାଇଁ ସବୁକିଛି ବ୍ୟବସ୍ଥା କରାଯାଇଛି। ତେବେ ଆମ ଭିତରେ ସେଇ ଚେତନାଟା ରହିବା ଦରକାର, ଏଇଟା ଆମେ ପରିବେଶ ପର୍ଯ୍ୟଟନ ବୋଲି କହୁଛୁ, ନା କ'ଣ କହୁଛନ୍ତି? ଇକୋ ଟୁରିଜିମ୍ ତେଣୁ ୟାର ଆକ୍ଷରିକ ଅର୍ଥ ଯଦି ଆମେ ଚିନ୍ତା କରିବା ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି କ'ଣ ଚିନ୍ତା କରିବା ଦରକାର ତାଙ୍କ ମନ ଭିତରେ
0: ପ୍ରଥମ କଥା ଦେଖନ୍ତୁ ଇକୋ ଟୁରିଜିମ୍ ସେଇଟା ଇକୋ ଟୁରିଜିମ୍ ମାନେ ଆମର ଇକୋଲୋଜି ଯୋଉଟା ଅଛି ଆମର ଇକୋଲୋଜିଟାକୁ ନଷ୍ଟ ନ କରିକି ଆମେ ଟୁରିଜିମ୍ କରିବା ଅର୍ଥାତ୍ ଯୋଉ ପର୍ଯ୍ୟଟକ ମାନେ ଇକୋ ଟୁରିଷ୍ଟ ହେଇକି ଆସୁଛନ୍ତି ସେମାନଙ୍କ ମନ ଭିତରେ ଧାରଣା ରହିବା ଦରକାର ଯେ ସେମାନେ ଏମିତି ଗୋଟିଏ ପରିବେଶକୁ ଯାଉଛନ୍ତି ଯୋଉଠିକି ସେମାନେ ତାଙ୍କର ଜୀବନଶୈଳୀକୁ ଉପଭୋଗ କରିବେ କିନ୍ତୁ ପରିବେଶକୁ ନଷ୍ଟ କରିବେ ନାହିଁ ତେଣୁ ପରିବେଶକୁ ସୁରକ୍ଷା ରଖି ନିଜର ଜୀବନଶୈଳୀଟାକୁ ଉପଭୋଗ କରିବାଟା ହିଁ ହେଉଛି ଆପଣଙ୍କର ପରିବେଶ ପର୍ଯ୍ୟଟକମାନଙ୍କ ପ୍ରଧାନ କର୍ତ୍ତବ୍ୟ
1: ତେବେ ଆଉ ଗୋଟିଏ କଥା ସେଇ ଅଞ୍ଚଳର ଯେଉଁମାନେ ଆମର ଲୋକମାନେ ସବୁ ରହିଛନ୍ତି ଜନସାଧାରଣ ରହିଛନ୍ତି ପ୍ରକୃତରେ ତାଙ୍କର ଦାୟିତ୍ୱ ଅଧିକ ଥାଏ ବୋଲି ଆମେ ଅନୁଭବ କରିବା ସେଇ ଯେଉଁ ପକ୍ଷୀମାନେ ସବୁ ଆସୁଛନ୍ତି ତାଙ୍କର ଅତିଥି ନା କ'ଣ କହିବେ ତାଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ହେବା ଦରକାର
0: ନିଶ୍ଚୟ ଆମର ସେଠି ଅଞ୍ଚଳ ଯେଉଁ ଲୋକମାନେ ଅଛନ୍ତି ସେମାନେ ଏଇ ଯେଉଁ ପକ୍ଷୀମାନେ ଆସୁଛନ୍ତି ତାଙ୍କୁ ଆଦୌ ଡିଷ୍ଟର୍ବ କରିବାଟା ଅନୁଚିତ ଏବଂ ଯେଉଁ ବି ପର୍ଯ୍ୟଟକମାନେ ଆସୁଛନ୍ତି ତାଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ସେମାନେ ସବୁବେଳେ ମଧ୍ୟ ଉପଦେଶ ଦେବା ଦରକାର ଚଢ଼େଇଙ୍କ ପାଖକୁ ନ ଯିବା ଯେକୌଣସି ବନ୍ୟଜନ୍ତୁ ହୁଅନ୍ତୁ କିମ୍ବା ବନ୍ୟ ପକ୍ଷୀ ହୁଅନ୍ତୁ ବା ବନ୍ୟ ପ୍ରାଣୀ ହୁଅନ୍ତୁ ଯଦି ସେମାନେ ତାଙ୍କ ପାଖକୁ ଯାଆନ୍ତି ସେମାନେ ଭାରି ଭୟାଳୁ ସେମାନେ ହୁଏତ ତାଙ୍କର ଖାଦ୍ୟଶୈଳୀରେ କିଛି ଡିଷ୍ଟର୍ବାନ୍ସ ହେବ ସେ ସେଠୁ ଉଡ଼ିକି ପଳେଇ ଯାଇପାରନ୍ତି କିନ୍ତୁ ବନ୍ୟ ପ୍ରାଣୀରେ ତ ଏଠୁ ଜଙ୍ଗଲ ଭିତରୁ ବାହାରିଗଲେ ହୁଏତ ସେମାନେ ପୁଣି ଫେରିକି ଆସି ସେଠି ରହିପାରନ୍ତି କିନ୍ତୁ ପକ୍ଷୀଟା ଥରେ ଉଡ଼ିଗଲେ ଏଠି ଏ ଅଞ୍ଚଳରୁ ଗଲା ଉଡ଼ିକି ଆଉ ଯୋଉଠି ତାଙ୍କର ସେ ନିରାପଦ ଚାହିଁବେ ସେଠି ଯାଇ ସେମାନେ ରହିବେ ତେଣୁ ସେଇ ଅଞ୍ଚଳର ଯୋଉ ଲୋକମାନେ ରହୁଛନ୍ତି ସେମାନଙ୍କ କର୍ତ୍ତବ୍ୟ ହେଉଛି ଏ ପକ୍ଷୀମାନଙ୍କୁ ଆଦୌ ଡିଷ୍ଟର୍ବ ନ କରିବା ଏବଂ ଯୋଉ ଟୁରିଷ୍ଟ ମାନେ ଆସୁଛନ୍ତି ତାଙ୍କୁ ଏ ପକ୍ଷୀଙ୍କୁ ଡିଷ୍ଟର୍ବ ନ କରେଇକି ତାଙ୍କୁ ଦେଖେଇବା
1: ଏବଂ ବନ ବିଭାଗ ସହିତ ଯୋଉ କର୍ମଚାରୀ ରହିଛନ୍ତି ସେମାନଙ୍କ ସମନ୍ୱୟରେ କିଭଳି ଭାବରେ ସେ ଅଞ୍ଚଳ ସୁରକ୍ଷିତ ରହିବ ପକ୍ଷୀମାନେ ସୁରକ୍ଷିତ ରହିବେ ଏଥିପ୍ରତି ମଧ୍ୟ ଆମେ ଗୁରୁତ୍ୱ ଦେବା ଦରକାର ନା କ'ଣ
0: କହୁଛନ୍ତି
1: ତେବେ ଯାହା ହଉ ପ୍ରଣବ ବାବୁ ଆମେ ଆଲୋଚନା କଲେ ଯେ ପକ୍ଷୀମାନଙ୍କ ପାଇଁ ନଳବଣର ସୁରକ୍ଷା ସମ୍ପର୍କରେ ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଅନେକ କଥା ଜାଣିପାରିଛନ୍ତି ଯେଉଁମାନେ ଯାଇଛନ୍ତି ଅନୁଭବ କରିଛନ୍ତି ଜାଣିଛନ୍ତି ପ୍ରକୃତରେ ଚିଲିକାରେ ଯେଉଁ ପକ୍ଷୀ ଅଭୟାରଣ୍ୟ ଯେଉଁ କହୁଛୁ ବା ନଳବଣରେ ଯେଉଁ ପକ୍ଷୀ ଅଭୟାରଣ୍ୟ କହୁଛୁ ନିଶ୍ଚିତ ଭାବରେ ଅନେକ କଥା ସେମାନେ ଜାଣିପାରିଥିବେ ତେବେ ମନରେ ଏଠି ଗୋଟେ ପ୍ରଶ୍ନ ଆସୁଛି ପ୍ରଣବ ବାବୁ ଗତ ବର୍ଷ ମଧ୍ୟ ଆପଣଙ୍କର ଏଭଳି ବା ତା ପୂର୍ବ ବର୍ଷ ମଧ୍ୟ ଏଭଳି ପକ୍ଷୀମାନେ ଆଗମନ ରହିଛି ଯେଉଁଟାକି ଏଇ ବର୍ଷ ଯେଉଁ ପରିବେଶକୁ ଆମେ ଯଦି ଦେଖିବା ପ୍ରକୃତରେ କେମିତି ତୁଳନାତ୍ମକ କେମିତି ଦେଖୁଛେ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ଅନୁସାରେ ସେ ବିଷୟରେ ଟିକେ ଧାରଣା ଦେବେ କି
0: ଆମର ଯେତେ ଚଢ଼େଇ ଆସନ୍ତି ଆମର ନଳବଣକୁ ହଉ କିମ୍ବା ଚିଲିକାକୁ ହଉ ଆମର ପ୍ରତ୍ୟେକ ବର୍ଷ ଜାନୁଆରୀ ମାସରେ ତାର ଗୋଟେ ଗଣତି କରାଯାଏ ଆମର ଗଲା ବର୍ଷ ଏ ଚଢ଼େଇର ଗଣତି କରାଯାଇଥିଲା ସେଠୁ ଆମେ ଦେଖିଥିଲୁ ଆମର ନଳବଣରେ ଥିଲେ ପ୍ରାୟ 374,000 ଚଢ଼େଇ ଥିଲେ କିନ୍ତୁ ନଳବଣ ବାହାରେ ମଧ୍ୟ ଥିଲେ 572,000 ଆଲୋଚନା ପ୍ରସଙ୍ଗରେ ମୁଁ କହିଥିଲି ଖାଲି ଯେ ନଳବଣରେ ଚଢ଼େଇ ରହୁଛନ୍ତି ତା ନୁହେଁ ଚିଲିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ଚଢ଼େଇ ରହୁଛନ୍ତି ନଳବଣରେ ତଥା ଚିଲିକାରେ ବହୁ ପରିମାଣରେ ଚଢ଼େଇଥାନ୍ତି ଏଇ ଏକ ସମୟରେ ମଧ୍ୟ ଆମ ଓଡ଼ିଶାରେ ସବୁ ଜାଗାରେ ପକ୍ଷୀ ଗଣନା କରାଯାଇଥାଏ
1: ପରିବେଶ କେମିତି ଅଛି ବର୍ତ୍ତମାନ ଆମେ ଯଦି ଦେଖିବା
0: ପରିବେଶ ବର୍ତ୍ତମାନ ଦେଖିଲେ ଅନୁକୂଳ ଅଛି ଆମର ଚଢ଼େଇମାନଙ୍କ ପାଇଁ ଯଦି ପାଣିର ଗଭୀରତା ନଳବଣରେ କମିଯିବ ତାହେଲେ ହୁଏତ ଚଢ଼େଇ ସଂଖ୍ୟା ନଳବଣରେ ନିଶ୍ଚୟ ବଢ଼ିବ ଯଦି ଗଭୀରତା ନ କମି ଯଦି ଗଭୀର ପାଣି ରହିଲା ସେଠି ତାହେଲେ ଚଢ଼େଇ ନଳବଣରେ ନ ରହିପାରନ୍ତି ନଳବଣର ବାହାରେ ଯୋଉଠି କମ୍ ପାଣି ଥିବ ସେ ଅଞ୍ଚଳରେ ନିଶ୍ଚୟ ଦେଖାଦେବେ
1: ଆପଣଙ୍କୁ ଏ ଆଲୋଚନା ପାଇଁ ବହୁତ ବହୁତ ଧନ୍ୟବାଦ ନମସ୍କାର
0: ନମସ୍କାର

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶ୍ରୋତାବନ୍ଧୁ ଶୁଣୁଥିଲେ ବନାନୀ କାର୍ଯ୍ୟକ୍ରମ ରିଲେକନ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ମେହବୁବା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କିଶୋର କୁମାର, ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଡି ବର୍ମନ।

ଏଥର ଶୁଣିବା ମୌସମ ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଭୂପିନ୍ଦର, ରଚନା ଗୁଲଜାର, ସଙ୍ଗୀତ ମଦନ ମୋହନ।

ଶ୍ରୋତାବନ୍ଧୁ ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: एक ताजमहल, एक लता मंगेशकर, एक विविध भारती।
1: ଶ୍ରୋତା ବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଆରମ୍ଭ କରିବା ଗୀତ ଓ ଗଜଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା କଣ୍ଠଶିଳ୍ପୀ ଜଗଜିତ ସିଂଙ୍କ କଣ୍ଠରେ କେତୋଟି ମନଛୁଆ ଗଜଲ। ପ୍ରଥମେ ଶୁଣିବା ନିଦା ଫାଜଲିଙ୍କ ରଚନାରୁ, କଣ୍ଠଶିଳ୍ପୀ ଜଗଜିତ ସିଂ ଏବଂ ଅଲକା ୟାଗ୍ନିକ।

0: ಈ ಗಜಲ್ ಸಹಸಿಸಲ ಗೀತೋ ಗಜಲ್ ಕಾರ್ಯಕ್ರಮ ಆಕಾಶವಾಣಿ ರೌರ್ಕಲಾ ಶ್ರೋತಾಬಂಧು ବର୍ତ୍ତମାନ ପ୍ରସାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ କୃଷ୍ଣ ଗୁରୁ ଭଜନ, ପରିବେଷଣ କରିଛନ୍ତି ଜନ୍ମଜୟ ପ୍ରଧାନ ଏବଂ ସାଥୀ।
1: କୃଷ୍ଣ ଗୁରୁ ଦେହ ବୋଲ ଆନନ୍ଦ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିଥିଲେ ଜନ୍ମଜୟ ପ୍ରଧାନ ଏବଂ ସାଥୀ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।